ଆକାଶବାଣୀ ବାରିପଦା ଆଜି ବୁଧବାର 1948 ଶତାବ୍ଦୀର ବୈଶାଖ 30 ଦିନ ତଦନୁସାରେ ଇଂରାଜୀ 2026 ମସିହା ମେ ମାସର 20 ତାରିଖ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଭକ୍ତି ସଂଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଆରମ୍ଭରେ ଭକ୍ତି ଗୀତରେ ଗାଇଛନ୍ତି କଣ୍ଠଶିଳ୍ପୀ ଭିକାରୀ ବଳ କଣ୍ଠରେ ତାଙ୍କର କ୍ଷୀରୋଚନ୍ଦ୍ର ପୋଥାଳଙ୍କ ରଚନା

0: ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଉପସ୍ଥାପନା କରିଛନ୍ତି ଶରତ ଚନ୍ଦ୍ର ରଥ।
2: ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର। ଯିଏ ଲେଖିଥିଲେ ଏହି ଧାଡ଼ିଟି ସେ ଜଣେ କବି ଥିଲେ, ନାମ ତାଙ୍କର ଭକ୍ତ ଚରଣ ଦାସ। ମନବୋଧ ଚୌତିସାର ଏହା ଏକ ଅଂଶ। ସେ କେବଳ କବି ନଥିଲେ, ଥିଲେ ମୋ ବିଚାରରେ ଜଣେ ଦର୍ଶନ ଶାସ୍ତ୍ର ବିଶାରଦ, ସମାଜ ବିଜ୍ଞାନୀ, ସର୍ବୋପରି ଜଣେ ଚିନ୍ତାଶୀଳ ମନୀଷୀ। ତାଙ୍କ ଲେଖା ଏହି ପଦଟି ଗୋଟିଏ ମଣିଷ ପାଇଁ ନୁହେଁ, କୋଟି କୋଟି ମଣିଷଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ଟିକିଏ ଅଧିକ ବିଶ୍ଳେଷଣ କଲେ ବୁଝିହେବ ଯେ ଏଥିରେ ଅଛି ଜୀବନ ଚିନ୍ତା, ଜୀବନର ଅନୁଭବ ତଥା ସାମାଜିକ ଚିତ୍ରର ଯଥାର୍ଥ ପ୍ରତିଫଳନ। କଥାଟି ଏହିପରି ଯେ ବାହାରକୁ ସୁନ୍ଦର ଦିଶୁଥିବା ମଣିଷଟି ଭିତରେ ସେତେ ସୁନ୍ଦର ନ ହୋଇପାରେ, ବାହାରକୁ ଭଦ୍ର ଲାଗୁଥିବା ମଣିଷଟି ଭିତରେ ସେତେ ଭଦ୍ର ନ ହୋଇପାରେ, ଦାନୀ ବୋଲାଉଥିବା ମଣିଷଟି ଏତେ ଦୟାଶୀଳ ନ ହୋଇପାରେ। ଅତେ ବାହାରକୁ ସୁନା ପରି ଚକ୍ଚକ୍ କରୁଥିବା ସବୁ ଜିନିଷ ଯଥାର୍ଥରେ ସୁନା ନ ହୋଇପାରେ। ଅତେ ବାହାରୁ ଦେଖି ହଠାତ୍ କୌଣସି କଥାକୁ ଅତ୍ୟନ୍ତ ଠିକ୍ ଅଥବା ଅତ୍ୟନ୍ତ ଭୁଲ ବୋଲି ମଧ୍ୟ ବିଚାର କରିବାକୁ ହେବ ନାହିଁ। କୌଣସି ବ୍ୟକ୍ତି ଅଥବା କୌଣସି ବିଷୟ ସମ୍ପର୍କରେ ହଠାତ୍ କିଛି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ। ସେ ମନ୍ତବ୍ୟ ସକାରାତ୍ମକ ହେଉ ଅଥବା ନକାରାତ୍ମକ ହେଉ, କିଛି ସମୟ ନେବାକୁ ପଡ଼ିବ ମନ୍ତବ୍ୟ ଦେବା ପାଇଁ। ହଠାତ୍ କାହା କଥାରେ ଶତ ପ୍ରତିଶତ ଭଳି ଯିବାକୁ ହେବ ନାହିଁ। ବିଷୟବସ୍ତୁର ଗମ୍ଭୀରତା ଅନୁସାରେ ସମୟ ନେବାକୁ ପଡ଼ିବ। ଧୀର ସ୍ଥିର ଚିତ୍ତରେ ଅନୁଧ୍ୟାନ କରିବାକୁ ହେବ ସେହି ବ୍ୟକ୍ତିର ଚାଲିଚଳନ, ଆଚାର ବ୍ୟବହାର, କଥା କହିବାର ଶୈଳୀ, ଶବ୍ଦ ପ୍ରୟୋଗର ଧାରା, ସର୍ବୋପରି କଥା କହିଲାବେଳେ ଅଙ୍ଗଭଙ୍ଗୀକୁ, ବିଶେଷତଃ ହସକୁ। ଏହାର ଅର୍ଥ ଏପରି ନୁହେଁ ଯେ ସମସ୍ତଙ୍କୁ ଆମେ ଅବିଶ୍ୱାସ କରିବା, କାହାରି କଥାକୁ ଗ୍ରହଣ କରିବା ନାହିଁ, କାହାରି ମତାମତକୁ ସମ୍ମାନ ଦେବା ନାହିଁ, ଇତ୍ୟାଦି ଇତ୍ୟାଦି। କଥାଟି ହେଉଛି ଏ ଦିଗରେ

0: ଚିହ୍ନା ଲୋକଙ୍କ ଅପେକ୍ଷା ଅଚିହ୍ନା ଲୋକଙ୍କ ପ୍ରତି ଅଧିକ ସତର୍କ ଓ ସଚେତନ ରହିବା। ଅନେକ ପ୍ରକାର ଲୋକ ଏ ସମାଜରେ ଅଛନ୍ତି, ରହିବା ସ୍ୱାଭାବିକ। ତା ବୋଲି ଆମେ ତ ଏ ସମାଜ ଛାଡ଼ି କେଉଁଆଡ଼େ ପଳାଇଯିବା ନାହିଁ। ଆମକୁ ଚଳଣିର କଳାଟିକୁ ଖୋଜି କାଢ଼ିବାକୁ ହେବ। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ପ୍ରକୃତରେ ଧନୀ, ମାତ୍ର କଥା କଥାକେ ନିଜକୁ ଗରିବ ବୋଲି ସଉକରେ କହୁଥାନ୍ତି। ଅତ୍ୟାଧୁନିକ ସୁବିଧା ଥିବା କୋଠା ଘରକୁ ନିଜର କୁଡ଼ିଆଟିଏ ବୋଲି କଥା କଥାକେ କହୁଥାନ୍ତି। ସେମାନଙ୍କ ସହିତ କଥାବାର୍ତ୍ତାରେ ଅଧିକ ସତର୍କତା ଲୋଡ଼ା। କିଛି ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟର ଦୁଃଖ କଷ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ନିଜର କଥା ସରିଲେ ଅଥବା ନିଜର କାର୍ଯ୍ୟଟି ସରିଗଲେ ବିଭିନ୍ନ ଆଳ ଦେଖାଇ ସହସା ସେ ସ୍ଥାନରୁ ବିଦାୟ ନେଇଯାଆନ୍ତି। ଆଜିକାଲି ମୋବାଇଲ ଫୋନର ବିଭିନ୍ନ ଆପ୍ରେ କେତେ କେତେ ଚିକଣିଆ କଥା, ଗୁଲୁଗୁଲିଆ ପ୍ରସ୍ତାବ, ଅତି ହାଲକା ଖୋସାମତିଆ ମନ୍ତବ୍ୟ ଶୁଣିବାକୁ ମିଳୁଛି। ସେସବୁ କଥାକୁ ହଠାତ୍ ବିଶ୍ୱାସ କରିଯିବା ଆଦୌ ଉଚିତ ନୁହେଁ। ଲେଡ଼ିଗୁଡ଼ କହୁଣିକୁ ବୋହିଗଲେ କପାଳରେ କର ମାରିବା ସାର ହେବ ସିନା, ମାନ ମର୍ଯ୍ୟାଦା ହାନି ହେବା ସହିତ ଜୀବନ ହାନି ହେବା ବେଶୀ ଦୂର ନଥିବ। ମଣିଷକୁ ନ ଜାଣି ନ ବୁଝି କାହା କଥାରେ ହଠାତ୍ ଭଳିଯିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ। ନିଜକୁ ଭୁଲିଯିବା, ନିଜର ପରମ୍ପରା ମାନମହତକୁ ଭୁଲିଯିବା କଥାଟି ଆପଣା ହସ୍ତେ ଜୁହା ଛେଦିବା ପରି ହେବ। ଏଥିପାଇଁ ଯେଉଁ ପ୍ରତିଷେଧକ ବ୍ୟବସ୍ଥାଟି ଅଛି ତାହା ହେଉଛି ଷ୍ଟେପ୍ ବ୍ୟାକ୍ ଥିଓରି ବା ପଶ୍ଚାତ୍ ଗମନ ତତ୍ତ୍ୱ। ଏହି ତତ୍ତ୍ୱ ଉପରେ ମନସ୍ତତ୍ତ୍ୱବିତ୍ମାନେ ଆଜିକାଲି ଅଧିକ ଗୁରୁତ୍ୱ ଦେଉଛନ୍ତି। ଅତେ ମୋବାଇଲରେ ଶୁଭୁଥିବା କୁତ୍କୁତିଆ କଥା, ଦିଶୁଥିବା ଫିଟ୍ଫାଟ୍ ବେଶ ଯେ କେତେଦୂର ବିଶ୍ୱାସଯୋଗ୍ୟ ତାହା ଭାବିବାର କଥା। ସେପରି ମଣିଷକୁ ତ ଆମେ ବଦଳାଇ ପାରିବା ନାହିଁ, ଆମେ ଏତିକି କରିପାରିବା ଯେ ନିଜକୁ ସେମାନଙ୍କ କବଳରୁ ରକ୍ଷା କରିପାରିବା। ସେମାନଙ୍କର ଚିକଣ କଥା ଓ ସରୁ ତିଳକରେ ଭଳିଗଲେ ଶିଉଳିରେ ପାଦ ଖସିଯିବ। ଥରେ ପାଦ ଖସିଗଲେ ଆଉ ଉପରକୁ ଉଠି ଆସିବା ଏତେ ସହଜ ହେବ ନାହିଁ। ସୁତରାଂ ପାଦ ପକାଇବା ଆଗରୁ ତଳେ ଶିଉଳି ଲାଗିଛି କି ନାହିଁ ଭଲକରି ଦେଖିବାକୁ ହେବ। ସଚେତନତା ତ ନିଜ ଆୟତ୍ତର କଥା, ନିଜ ହାତ କଥା। କେବଳ ମୋବାଇଲରେ ଭାବପ୍ରବଣତା ଜନିତ ପ୍ରେମ ଓ ପ୍ରତାରଣାର କଥା ନୁହେଁ, ଏହା ବ୍ୟତୀତ ସମାଜରେ ଭିନ୍ନ ଭିନ୍ନ ସ୍ତରରେ ବହୁ ଚିତ୍ର ପ୍ରତିମା ଅଛନ୍ତି। ସେମାନଙ୍କୁ ଚିହ୍ନିବା ନିହାତି ଦରକାର, ନହେଲେ ଠକାମିର କବଳରେ ପଡ଼ିଯିବା ସ୍ୱାଭାବିକ। ହଠାତ୍ ସେମାନଙ୍କ କଥାରେ ଭାବପ୍ରବଣ ହୋଇ ଭାସି ନଯାଇ ଟିକେ ପ୍ରକୃତିସ୍ଥ ହେବା ଉଚିତ। ମଣିଷର ଜୀବନ ଭାବପ୍ରବଣତାର କଥା ନୁହେଁ, ବାସ୍ତବତାର କଥା। ଭାବପ୍ରବଣତା ମନକୁ କୁହୁଡ଼ି ପରି ଆଚ୍ଛନ୍ନ କରିଦିଏ, ମାତ୍ର ବାସ୍ତବତା ସୂର୍ଯ୍ୟାଲୋକ ପରି ବାଟ ଦେଖାଏ। କୁହୁଡ଼ି ମଣିଷକୁ ବାଟ ବାଉଳା କରେ, ମାତ୍ର ସୂର୍ଯ୍ୟାଲୋକ ଯଥାଯଥ ବାଟ ଦେଖାଇ ଦିଏ। ଅତେ ସେମାନଙ୍କ କଥାରେ ଆଗେଇବା ପୂର୍ବରୁ ଭଲ ଭାବରେ ବିଚାର କରିବାକୁ ହେବ। ପ୍ରମାଦ ନ ପଡ଼ିବା ପାଇଁ ବୁଝି ବିଚାରି କର୍ମରେ ଆଗେଇବାକୁ ପଡ଼ିବ। ଅକ୍ଷରେ ବୁଝିବାକୁ ହେବ ସେଇ କଥାପଦକର ମର୍ମାର୍ଥ। ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ଭଲେ। କେବଳ ଏତିକି ନୁହେଁ, ଜୀବନ କ୍ଷେତ୍ରରେ ଆଗକୁ ଚାଲିଲା ବେଳେ ଭିନ୍ନ ଭିନ୍ନ ପରିସ୍ଥିତିରେ ବହୁ ପ୍ରକାର ବହୁ ଚିତ୍ର ପ୍ରତିମାନଙ୍କୁ ଭେଟିବାକୁ ପଡ଼େ। କିଏ ବେଶବାସରେ ଅନ୍ୟକୁ ମୋହି ନେବାକୁ ଚେଷ୍ଟା କରନ୍ତି, ତ ଆଉ କିଏ କଳାତ୍ମକ ବଚନରେ ମୋହି ନେବାକୁ ଚେଷ୍ଟା କରନ୍ତି, ପୁଣି ଆଉ କିଏ ବଙ୍କା ତେରଛା ହସରେ ମନକୁ ମୋହି ନେବାକୁ ଚେଷ୍ଟା କରନ୍ତି। ଏମାନଙ୍କ ଦ୍ୱାରା ବିମୋହିତ ହେବା ଆଗରୁ ଅନ୍ତତଃ ଥରେ ଭାବିବା ଜରୁରୀ ଯେ ଏମାନେ ଚିତ୍ର ପ୍ରତିମା ନୁହନ୍ତି ତ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶରତ ଚନ୍ଦ୍ର ରଥ। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଏହି ମନ ଦୁଷ୍ଟ ସ୍ୱଭାବ ହେତୁ ରଜ ଓ ତମଗୁଣପୂର୍ଣ୍ଣ। ଭକ୍ତି ଧାରଣାରେ ଯୋଗ ପ୍ରାପ୍ତି ଘଟେ। ଏହି ଶରୀରରେ ବିରାଟ ପୁରୁଷ ଅଛନ୍ତି। ତାଙ୍କର ପାଦମୂଳ ପାତାଳ, ପାଦ ଅଗ୍ର ଓ ପଛପାଖ ରସାତଳ, ଜଙ୍ଘ ତଳାତଳ, ଜାନୋଦ୍ୱୟ ସୁତଳ, ଉରୁ ବିତଳ, ଜଘନ ମହିତଳ ଓ ନାଭି ନଭସ୍ଥଳ, ବକ୍ଷ ସ୍ୱର୍ଲୋକ, କଣ୍ଠ ମହର୍ଲୋକ, ମୁଖ ଜନଲୋକ, ଲଲାଟ ତପଲୋକ, ଶିରଦେଶରେ ସତ୍ୟଲୋକ, ଏପରି

ଚଉଦ ଭୁବନ ବିରାଜିତ ଇନ୍ଦ୍ରାତି ଦେବତା ତାଙ୍କର ବାହୁ, ଅଷ୍ଟଦିଗ ତାଙ୍କର କର୍ଣ୍ଣ, ଜଳୁଥିବା ଅଗ୍ନି ତାଙ୍କର ମୁଖ, ଆକାଶ ତାଙ୍କର ଆଖିଟୋଳା, ସୂର୍ଯ୍ୟ ତାଙ୍କର ଦୁଇ ଆଖି, ଉଦୟ ଓ ଅସ୍ତ ତାଙ୍କର ଆଖିପତା, ବେଦମାନେ ବ୍ରହ୍ମରନ୍ଧ୍ର, କାଳ ତାଙ୍କର ଗତି, ତାଙ୍କର ବହୁତ ନାମ। ଯେଉଁ ଦେବତାଙ୍କୁ ଭାବିବ ସେ ତାଙ୍କରି ମଧ୍ୟରେ ଅଛନ୍ତି। ବେଦର କର୍ମକାଣ୍ଡ ଯଜ୍ଞ ଆଦି ହେଉଛି ତାଙ୍କରି କର୍ମ।

0: ଶୁଣୁଥିଲେ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଟମାଟୋ ଫସଲରେ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ପରିଚାଳନା ପାଇଁ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଟମାଟୋ ଫସଲରେ ଧଳାମାଛିର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 200 ମିଲିଲିଟର ପାଇରୋଫ୍ରୁକ୍ସିଫେନ୍ ନାମକ କୀଟନାଶକ କିମ୍ବା 250 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଯୌ ପୋକ ଓ ପତ୍ର ଉଙ୍କୁଣି ପୋକ ଲାଗିବାର ସମ୍ଭାବନା ରହିଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରେକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛି ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

0: ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 1 ଲିଟର ପାଣିରେ 100 ଗ୍ରାମ ଗୁଡ଼ ଓ 2 ମିଲିଲିଟର ମାଲାଥିଅନ୍ ବା 2 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ 100 ମିଲିଲିଟର ନେଇ ଏକର ପ୍ରତି 8-10 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟି କିମ୍ବା ପ୍ଲାଷ୍ଟିକ ଉପରେ ରଖି ଗଛ ଡାଳରେ 5 ଫୁଟ ଉଚ୍ଚରେ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ଲହରୀ ପ୍ରଭାବ ହେଉଥିବାରୁ ପୋଖରୀର ଜଳର ଗଭୀରତା ସତେଜ ପାଣି ଭର୍ତ୍ତି କରି 1 ମିଟର ବଢ଼ାଇ ଦିଅନ୍ତୁ। ଦାନାର ପରିମାଣ 10-20% କମ୍ କରିଦିଅନ୍ତୁ ଏବଂ ପୋଖରୀ ଭିତରକୁ ଥଣ୍ଡା ପାଣି ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ, ଯେପରିକି ପାଣିର ତାପମାତ୍ରା 13-18 ଡିଗ୍ରୀ ବଜାୟ ରହିବ। ଗାଈଗୋରୁମାନଙ୍କୁ ପରିଷ୍କାର ଓ ଦରକାର ଅନୁଯାୟୀ ପାଣି ଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ଘାସ ଚରିବା ପାଇଁ ଦିଅନ୍ତୁ। ଦିନରେ 2 ଥର ଗାଧୋଇ ଦିଅନ୍ତୁ। କିଛି ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ଫ୍ୟାନ୍ର ବ୍ୟବସ୍ଥା କରନ୍ତୁ। ସକାଳ ସମୟରେ କମ୍ ଖୁଆନ୍ତୁ ଏବଂ ସନ୍ଧ୍ୟା ସମୟରେ ଅଧିକ ଖାଇବାକୁ ଦିଅନ୍ତୁ। କୁକୁଡ଼ା ରହୁଥିବା ଘରେ ଗ୍ରୀଷ୍ମ ଋତୁରେ ଫ୍ୟାନ୍ ଓ ଫଗରର ବ୍ୟବସ୍ଥା କରନ୍ତୁ ଏବଂ ସେହି ଘରେ ଉତ୍ତମ ବାୟୁ ଚଳାଚଳ କରୁଥିବା ସୁବିଧା କରନ୍ତୁ। ଜଳରେ ଭିଟାମିନ୍ ସି ଓ ଇଲେକ୍ଟ୍ରୋଲାଇଟ୍ ମିଶାଇ ଦେବା ସହ କୁକୁଡ଼ାମାନଙ୍କଠାରେ ଗ୍ରୀଷ୍ମ ତାପଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ରାଜ୍ୟଗୁଡ଼ିକର 1-2 ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ରାଜ୍ୟର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ କଟକ ଜିଲ୍ଲାର 1-2 ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟା ଆଡ଼କୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚକ ଡକ୍ଟର ଗଣେଶ ହେଗଡେ। अथ वार्ताः। भारतं तथा नॉर्वे, स्वीडन, डेनमार्क, फिनलैंड, आइसलैंड इत्येते देशाः मिलित्वा स्वद्विपक्षीय संबंधं हरित प्रौद्योगिकीं नवाचार रणनीतिक सहयोगं च सुदृढीकर्तुं विचार विमर्शान् कृतवन्तः। प्रधानमंत्री श्री मोदी ह्यः नॉर्वे देशस्य राजधान्यां ओस्लो नगरे तृतीय भारत नॉर्डिक शिखर सम्मेलने भागं गृहीत्वा नॉर्डिक देशानां नेतृभिः सह संयुक्त पत्रकार सम्मेलनं संबोधयन् घोषणामेतां कृतवान्।
3: आज हमने भारत और नॉर्डिक संबंधों को ग्रीन टेक्नोलॉजी एंड इनोवेशन स्ट्रेटेजिक पार्टनरशिप का स्वरूप देने का निर्णय लिया है। इस ग्रीन टेक्नोलॉजी पार्टनरशिप से हम आइसलैंड की जियोथर्मल और फिशरीज, नॉर्वे की ब्लू इकोनॉमी और आर्कटिक और सभी नॉर्डिक देशों की मैरिटाइम और सेंसिटिविटी में एक्सपर्टीज को, सस्टेनेबिलिटी की एक्सपर्टीज को भारत के स्केल के साथ जोड़कर पूरे विश्व के लिए एक बेहतर भविष्य सुनिश्चित करेंगे।
2: प्रधानमन्त्रिणा मोदिना प्रोक्तं यत् विगत दशवर्षेषु भारतस्य नॉर्डिक देशानां च द्विपक्षीय व्यापारः प्रायः चतुर्गुणं वर्धितः वर्तते।
3: 10 वर्षों में हमारा बायलेटरल ट्रेड लगभग 4 गुना बढ़ा है। नॉर्डिक देशों के इन्वेस्टमेंट फंड भी भारत की रैपिड ग्रोथ में अहम साझेदार बन रहे हैं। पिछले 1 दशक नॉर्डिक देशों से भारत में निवेश में लगभग 200% की बढ़ोतरी हुई है। तेजी से बढ़ते ट्रेड एंड इन्वेस्टमेंट ने भारत की ग्रोथ स्टोरी में तो योगदान दिया ही है, साथ ही नॉर्डिक देशों की अर्थव्यवस्थाओं में भी

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25 ପ୍ରଚାର କରିବୁ ସାନ୍ତାଳୀ ଏକଲା କାର୍ଯ୍ୟକ୍ରମ। 8:15 କାର୍ଯ୍ୟକ୍ରମ ହେଲୋ ବାରିପଦା। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଖଞ୍ଜଣୀ ଭଜନ, ପରିବେଷଣ କରିଛନ୍ତି ଶିଳ୍ପୀ ଜୟନ୍ତ କୁମାର ଉପାଧ୍ୟାୟ ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6:00 ଭକ୍ତି ଗୀତ, 6:15 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 7:00 ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ ସାନ୍ତାଳୀ ଗୀତ, 7:30 ଚାଷବାସ ପରେ ପରେ ରାତି 8:00 ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥା ଚିତ୍ରର ଗୀତ, 8:30 ସୁଗମ ସଙ୍ଗୀତ, ରାତି 8:40 ପ୍ରଚାର କରିବୁ ଗୀତ ଅତୀତ କାର୍ଯ୍ୟକ୍ରମ, 10:30 ଏକକ ହିନ୍ଦୀ କଥା ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲରମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ

0: ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟ ଦକ୍ଷତା ଓ ଡିଜିଟାଲ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପିଏମ୍ ଇ ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଲୋକସେବା ଭବନ ପକ୍ଷର ବିକାଶ ପାଇଁ ସିଏମ୍ ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ଦଳାଇ।
2: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ, ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସାଦହି ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। 3 ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରା ମ୍ୟାଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମ୍ୟାଟର ଅପେକ୍ଷାକୃତ ନରମ। ପାୟାମ୍ୟାଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପର ଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8 ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ୍ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ କିନ୍ତୁ ମସ୍ତିଷ୍କ ସୁରକ୍ଷିତ।

ରହେ। ହାଡ଼ର ଉପର ଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ ଚାରିଟି କ୍ୟାଭିଟି ବା ଗର୍ତ୍ତ ଅଛି ଯାହାକୁ ସେରିବ୍ରାଲ ଭେଣ୍ଟ୍ରିକଲ କୁହାଯାଏ। ଏହି ଭେଣ୍ଟ୍ରିକଲ ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଆବଜର୍ଭର ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀର ଉପର ଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି

0: ଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ, ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁ ମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆର ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟର ଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ଦଳାଇ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ଭାରତକୁ 4 ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 7 ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି। ନରୱେକୁ 2 ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ। ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଏବଂ ରାଜ୍ୟସଭାର 9 ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ୍ ସେହରାବତ୍, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79

ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 185,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ୍ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25-60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି 2 ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ

ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃୟାରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟି ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4 ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଏକଲା କାର୍ଯ୍ୟକ୍ରମ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ଭାଦୁଚରଣ ହାସ୍ତା।

0: ᱵᱤᱥᱥᱚᱱᱟᱛᱷ ᱢᱩᱨᱢᱩ ᱟᱨ ᱥᱟᱶᱛᱮᱱ ᱠᱚᱣᱟᱜ ᱥᱮᱨᱮᱧ ᱯᱮ ᱟᱸᱡᱚᱢ ᱠᱮᱜᱼᱟ ᱾ ᱱᱚᱣᱟ ᱥᱮᱨᱮᱧ ᱥᱟᱶᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ
1: ସାନ୍ତାଳୀ ଏକଲା କାର୍ଯ୍ୟକ୍ରମକୁ ଆଜି ଏଇଠି ଶେଷ କରୁଛୁ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନା ଭାଦୁଚରଣ ହାସ୍ତା। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ଗୁରୁ ମହାନ୍ତି, ଗାଇଛନ୍ତି ନିଜସ୍ୱ ରଚନାରୁ।

ଏଡ଼ି ଶେଷକୃତ୍ୟ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମକୁ ନିଜସ୍ୱ ରଚନାରୁ ଗୀତଟି ଗାଇଥିଲେ କଣ୍ଠଶିଳ୍ପୀ ଗୁରୁ ମହାନ୍ତି ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ ପ୍ରଯୋଜନା ନାଗଭୂଷଣ ମାଝୀ ଉପସ୍ଥାପନା ଅଶୋକ କୁମାର ଦତ୍ତ
1: ସଦାଙ୍କ ହୃଦୟର ସ୍ୱର ମନବୀଣାର ଝଙ୍କାର ହେଲୋ ବାରିପଦା ହେଲୋ।

0: ନ ବାହାରିଲେ କ'ଣ ହଉଛି, ଅନ୍ୟମାନେ ତ ବାହାରୁଛନ୍ତି ନା।
1: ଆମେ ଯଦି ସବୁ ଜିନିଷ ସରକାରଙ୍କ ଉପରେ ଲଦିଦେବା, ଜଣେ ମଣିଷ ଆମ ଜୀବନଟାରେ ମଧ୍ୟରେ ଜଣେ ଗୋଟିଏ ଗଛ ବି ଆମେ ଯଦି ବଞ୍ଚେଇ ପାରିଲା,
0: ହଁ
1: ଆଗାମୀ ଆମର ଭବିଷ୍ୟତ ପିଢ଼ି ଆମର ସେ ଆରାମରେ ରହିବେ, ନହେଲେ ଆମକୁ ସେ ମାଫ କରିପାରିବେ ନାହିଁ।
0: ନିଶ୍ଚିତ ଭାବରେ ଆମ ପରିବେଶ ଆମ ହାତରେ ରହିବା ଦରକାର। ପରିବେଶକୁ ଅନୁକୂଳ ରଖିବା ପାଇଁ ହେଲେ ଧରାଯାଉ ଚାଷ କରିବୁନି ବର୍ଷେ, ଆମେ ଖାଇବୁ କ'ଣ? ସେଇଭଳିଆ ଆମେ ଯଦି ଗଛ ନ ଲଗେଇବୁ ତେବେ ଅମ୍ଳଜାନଟା କୁଆଡ଼ୁ ଆସିବ, ନାଇଁ କି? ସେଇଟା ଆମେ ଜାଣିବା ଦରକାର। ଯେହେତୁ ଆମେ ପୂର୍ବରୁ ଜଙ୍ଗଲ ଭର୍ତ୍ତି ହେଇକି ଥିଲା ସେତେବେଳେ ବି ଆବଶ୍ୟକତା ପଡ଼ୁନଥିଲା, ଏବେ ଯେହେତୁ ଆମର ବିଜ୍ଞାନ ଯୁଗରେ ଆମେ ଜାଣିପାରୁଛୁ ଯେ ନା ଅକ୍ସିଜେନର ଆବଶ୍ୟକତା ରହିଛି, ନଚେତ୍ ମାନବ ସଭ୍ୟତା ଖାଲି ନୁହଁ ପୁରା ସମ୍ପୂର୍ଣ୍ଣ ଜୀବଜଗତ ଧ୍ୱଂସ ପାଇଯିବ ସାରା ପୃଥିବୀରେ। ତେଣୁ ଆମେ ସଜାଗ ହେବା ଦରକାର।
1: ନିଜ ନିଜ ଗୋଡ଼ରେ ଆମେ ନିଜେ କାହିଁକି ଚୋଟ ମାରିଲା ସନ୍ତୋଷ ହେଉଛି। ଆମେ ଯଦି ଏବେଠାରୁ ଆମେ ନିଜେ ଯଦି ସତର୍କ ନ ହେବା, ଆମର ଭବିଷ୍ୟତ ପିଢ଼ି ଧ୍ୱଂସ ପାଇଯିବ।
0: ଆଚ୍ଛା କୁହନ୍ତୁ ତେବେ ଭୋଳା ଶଙ୍କର ଭାଇ, କ'ଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ଆଜି ସାର୍ ମୁଁ ପୁରୁଣା ପୁରୁଣା ଆମର ଓଡ଼ିଆ ଚଳଚ୍ଚିତ୍ର ଭକ୍ତଶାଲା ସାର ସେ ଭଜନ ସଙ୍ଗୀତଟା ଶୁଣିବାକୁ ଚାହିଁବେ ସାର?
0: ହଁ ଭକ୍ତ ସାଲବେଗର ଗୀତଟି କ'ଣ? ଆଚ୍ଛା କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆମର ଜଣେ ନିୟମିତ ଶ୍ରୋତା ଚୈତନ୍ୟ ପତ୍ର, ସେ ବରଗଡ଼ ଜିଲ୍ଲା ବିଜେପୁର ପାଖ ପହଣ୍ଡି ଗାଁର,
0: ହଁ ହଁ
1: ଆଜ୍ଞା, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଭଲ ନାହିଁ। ସେ ବୁର୍ଲା ବଡ ମେଡିକାଲରେ ସେମାନେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ମୋର ଆକାଶବାଣୀ ସମସ୍ତ ଶ୍ରୋତାଙ୍କ ତରଫରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। ସେ ଯେମିତି ଯଥାଶୀଘ୍ର ଭଲ ହୋଇଯାଆନ୍ତୁ,
0: ଆମେ ମଧ୍ୟ ସମାନ ଭାବରେ ପ୍ରାର୍ଥନା କରୁଛୁ। ସେ ଯେମିତି ସମ୍ପୂର୍ଣ୍ଣ ଆରୋଗ୍ୟ ହେଇ ସୁସ୍ଥ ହେଇ ନିଜ ଘରକୁ ଫେରନ୍ତୁ। ଚୈତନ୍ୟ ଭାଇ ବହୁତ ଭଲରେ ଥାନ୍ତୁ। ଭୋଳାଶଙ୍କର ଭାଇ ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

0: ଆକାଶବାଣୀ ବାରିପଦାର ଆପଣମାନଙ୍କ ଅନୁରୋଧକୁ ନେଇ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର କେତେ ଶୁଣିବା।
1: ହ୍ୟାଲୋ
2: ନମସ୍କାର,
1: ଆପଣଙ୍କୁ ମଧ୍ୟ
2: ଭୋଳାଶଙ୍କର କୁଟିନ କହୁଥିଲି ବଲାଙ୍ଗୀର କୋଳାରୁ।
1: ଭୋଳାଶଙ୍କର ଭାଇ କେମିତି ଅଛନ୍ତି ଆପଣ?
2: ଭଲ ଅଛି ସାର।
1: ଏବେ ଆପଣଙ୍କ ଅଞ୍ଚଳରେ ପରିବେଶ କେମିତି? ଆଜ୍ଞା, ତେବେ ଆମେ ନିଶ୍ଚିତ ଭାବରେ ସଜାଗ ହେବା ଦରକାର। ଆମେ ଯଦି କହିବା ଯେ ହଁ

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ଆଜ୍ଞା ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
0: ଆଚ୍ଛା ଗୋଲକ ଭାଇ,
1: ଆଜ୍ଞା
0: ବରଗଡ଼ ଜିଲ୍ଲାର କେଉଁ ଗାଁରୁ କହୁଛନ୍ତି ନା ସହରରୁ?
1: ପ୍ରପର ଟାଉନରୁ କହୁଛି। ଆଜ୍ଞା ବରଗଡ଼ ଟାଉନ।
0: ବରଗଡ଼ ଟାଉନରୁ। କେମିତି ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା।
0: ଗରମର ପରିମାଣ କେତେବେଳେ ବଢ଼ି ଯାଉଛି, କେତେବେଳେ କମି ଯାଉଛି, ତେବେ ଆପଣଙ୍କ ଅଞ୍ଚଳରେ କେମିତି ପରିବେଶ ଅଛି କୁହନ୍ତୁ।
1: ନାଇଁ ଏବେ 2 ଦିନ ହେଲାଣି ଏଠି ମେଘୁଆ କରିଛି,
0: ଆଚ୍ଛା
1: ତାପରେ ଟିକେ ଥଣ୍ଡା ଲାଗୁଛି, ନହେଲେ ଯୋଉ ଭୀଷଣ ଗରମ ହଉଥିଲା ଆଗରୁ, ଯେତିକି ଗରମ ହଉଥିଲା ମୁସ୍କିଲ।
0: ଆଉ କ'ଣ କରନ୍ତି ଆପଣ ଗୋଲକ ଭାଇ?
1: ସେ ଗୋଟେ ପ୍ରାଇଭେଟ କମ୍ପାନୀରେ ଆକାଉଣ୍ଟାଣ୍ଟ ଅଛି।
0: ଆଚ୍ଛା, ଆପଣଙ୍କ ପରିବାରରେ କେତେ ଜଣ ସଦସ୍ୟ?
1: ପରିବାରରେ ଅଛୁ 10 ଜଣ,
0: ତେବେ ଯୌଥ ପରିବାର।
1: ଭାଇ ଭଉଣୀ ସେ 6 ଜଣ।
0: ଆପଣ କେତେ ନମ୍ବରରେ
1: ବଡ
0: ଅଛନ୍ତି?
1: ବଡ ବଡ ଆଜ୍ଞା।
0: ଆଚ୍ଛା, ତେବେ ବଡ଼ ଭାଇମାନେ ସମସ୍ତଙ୍କର ଦାୟିତ୍ୱ, ସମସ୍ତେ କିଏ କ'ଣ କେମିତି କରିବେ, ସବୁ ଅଳି ଅର୍ଦ୍ଦଳି ବାପା ମା ଥିଲେ ମଧ୍ୟ ସମସ୍ତେ ତ ଆପଣଙ୍କୁ ହିଁ ଜଣାଉଥିବେ ସବୁ କଥା, ନାଇଁ କି? ସେସବୁକୁ କେମିତି ତୁଲଉଛନ୍ତି ଆପଣ ବଡ଼ ଭାଇ ହିସାବରେ?
1: ନାଇଁ ସମସ୍ତେ ନିଜେ ନିଜେ ସବୁ ନିଜ ନିଜ ଜବ୍ କରୁଛନ୍ତି ସମସ୍ତେ, ଆଉ
0: ଆଚ୍ଛା,
1: କିଏ କାହା ଉପରେ ତମେ ଡିପେଣ୍ଡେଣ୍ଟ ନାହାନ୍ତି ଏବେ।
0: ତାପରେ ବି ପରାମର୍ଶ ତ ନଉଥିବେ ନିହାତି?
1: ହଁ ଛୋଟିଆ କଥାବାର୍ତ୍ତା, ଯାହା କିଛି ଗୋଟେ ହେଲା ନହେଲା, କୋଉଟା ଭଲ ମନ୍ଦ ତା ହୁଏ ଡିସକସ କରେ।
0: ତେବେ ଏମିତି ଚାଲିଛି, କୁହନ୍ତୁ ତେବେ କ'ଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଗୋଟେ ଓଡ଼ିଆ ଗୀତ ଏଇ ତ ଦୁନିଆର ଗୋଟେ ଗୀତ ଦେବେ।
0: ଓହ, ବହୁତ ପୁରୁଣା ଗୀତ, ମାନେ ଆପଣଙ୍କ ପିଲାଦିନର ପ୍ରାୟ ହେଇଥିବ ଏଇ ଗୀତଟି, ଏଇ
1: ହଁ ହଁ
0: ଚଳଚ୍ଚିତ୍ର।
1: ମୁଁ ହାଇସ୍କୁଲ ପଢିଲା ବେଳ ଗୀତ, ଛୋଟ ଛୋଟ କଥା ନେଇ ଅକ୍ଷୟ ମହାନ୍ତିଙ୍କ,
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆପଣଙ୍କୁ ସ୍ପେସିଆଲି ଆପଣଙ୍କୁ, ତାପରେ ଆମର ଯେତିକି ବାରିପଦା ଆକାଶବାଣୀ ଶୁଣୁଛନ୍ତି ସମସ୍ତଙ୍କୁ।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ,
1: ହଁ ଆଜ୍ଞା ନମସ୍କାର,
0: ନମସ୍କାର।
1: ମୁଁ ଡୋମାଲ ଉଦିନ ନାଗପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆଚ୍ଛା ମନୋଜ ଭାଇ, କେମିତି ଅଛନ୍ତି?
1: ହଁ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। ଯେହେତୁ ଆପଣଙ୍କର ଚାଷବାସ ଥିଲା, ସେ ଚାଷବାସ ସବୁ କେମିତି ଚାଲିଛି ଆପଣଙ୍କର?
1: ଆଜ୍ଞା ଭଲ ଚାଲିଛି ଆଜ୍ଞା, ଏବେ ତ ଖରା ମାସରେ ଆହୁରି ଅଧିକା ମାନେ ଟିକେ ପନିପରିବା ଫଳୁଛି,
0: ଆଚ୍ଛା
1: ଆଉ ବିଶେଷ କରି କଲରା ବେଶୀ ଫଳୁଛି।
0: କଲରା କେମିତି ରଞ୍ଜା ଦେଇଛନ୍ତି ନା କେମିତି କଲରା କେମିତି
1: ନା
0: ଚାଷ
1: ତଳରେ
0: କରିଛନ୍ତି?
1: ଫଳୁଛି, ତଳେ
0: ମାଟି ମାନେ ତାତି ଯାଉଥିବ?
1: ଚାଷ ଜମିରେ କରିଛୁ ନା,
0: ଆଚ୍ଛା
1: ମାନେ ଧାନ ଚାଷ ଯୋଉଠି କରୁ ସେଇଠି କରିଛୁ, ତ ଏତେ ଗରମ ହଉ ନାହିଁ।
0: ଆଚ୍ଛା କଲରା ଆପଣ ପ୍ରତ୍ୟେକ ଦିନ
1: ଦିନ ଛଡା ଦିନ ତୋଳିବାକୁ ପଡେ ଆଜ୍ଞା, ଗୋଟେ ଗୋଟେ ବ୍ୟାଗ ବାହାରେ ଆଜ୍ଞା,
0: କେତେ କିଲୋ ପାଖାପାଖି ହୁଏ?
1: ପ୍ରାୟ 20-30 କିଲୋ ହେବ ଆଜ୍ଞା।
0: ଆଚ୍ଛା ତାମାନେ କେତେ ଏକର ଜମିରୁ ଆପଣ କରିଛନ୍ତି କି କଲରା
1: ଆମେ
0: ଚାଷ?
1: ତ 1.5 ଏକର ଜମିରେ କରୁ ଆଜ୍ଞା, ସବୁ ଜିନିଷ କରିଛୁ ଆଜ୍ଞା। କଲରା ଟିକେ କମ ଜାଗାରେ କରି 20 ଡିସମିଲ ଖଣ୍ଡେ ଇଏ କରୁ ଆଉ।
0: ଆଚ୍ଛା ଆଚ୍ଛା କୁହନ୍ତୁ ତେବେ ମନୋଜ ଭାଇ, କଣ ଶୁଣିବା ଆପଣଙ୍କୁ ହେଲା ବାରିପଦ କାର୍ଯ୍ୟକ୍ରମରୁ?
1: ଗୀତର ନାଁ କହୁଛି, ତୁ ମୋ ଆରମ୍ଭ ତୁ ମୋ ଶେଷର ଟାଇଟେଲ ଗୀତ ଶୁଣେଇ ଦେବେ ଆଜ୍ଞା।
0: ଆଚ୍ଛା ଆଚ୍ଛା କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ଆଉ ନିରାକାର ରଣା, ଆଉ ନାଗୁ ପାତ୍ର, ଆଉ କରମସାନି ସାହୁ, ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କୁ ଆଉ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ମନୋଜ ଭାଇ ଧନ୍ୟବାଦ,
1: ଆଜ୍ଞା
0: ନମସ୍କାର।

0: बताओ। नमस्कार। ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ଭଲ ଅଛି।
0: ଗରମରେ କଣ ସବୁ କରୁଛନ୍ତି? ଆପଣଙ୍କର ଅଞ୍ଚଳରେ କେମିତି ଗରମ ପଡୁଛି?
1: ବହୁତ ଗରମ ହଉଛି। ଆମେ ଗରମ ହଉଛି ଯେତେବେଳେ ଆମେ ତ ଘରେ ରହିପାରୁନୁ, ତେଣୁ କରି ଆମେ ଆମ୍ବ ଗଛ ମୂଳରେ।
0: କେତେ ଆମ୍ବ ଗଛ ହେଇଛି କି
1: ସାର? ଏପଟେ ଆମର ବହୁତ ଆମ୍ବ ଗଛ, ଆମ ଘର ପାଖରୁ ଆରମ୍ଭ କରିକି ଏପଟେ ବହୁତ ଆମ୍ବ ଗଛ ଆମର।
0: ଆଚ୍ଛା ଆଚ୍ଛା, ସେ ଆମ୍ବ ଗଛ ମୂଳରେ ସବୁ ସାଙ୍ଗ ହେଇକି ବସିଥିବେ ଆଉ। ଆମ୍ବ ଗଛ ମୂଳରେ ପବନ ମଧ୍ୟ ଲାଗୁଥିବ?
1: ଆଜ୍ଞା, ପବନ ଭଲ, ଥଣ୍ଡା ଥଣ୍ଡା ପବନ ଲାଗୁଛି।
0: ଆମ୍ବ ଉପରେ ପଡେ ନା ନାହିଁ?
1: ଆଜ୍ଞା ସାର, ଉପରେ ବି ପଡିଦିଏ ଆମ୍ବ।
0: ଆଚ୍ଛା,
1: ଯେତେବେଳେ
0: ସେଇଟା ତ ମଜା।
1: ଆମ୍ବ ଏବେ ପାଚିଗଲାଣି ଯେହେତୁ, ଆମ୍ବ ପୁଣି ଉପରେ ପଡିଯାଉଛି ଆଉ।
0: ଖାଇବା ପିଇବା ମଧ୍ୟ ଏତେଟା ଅନ୍ୟ ଦିନରେ ଯେମିତିକି ଖାଇବା ଜାରି ରହିଥାଏ ଅଧିକାଂଶ ସମୟର, ପିଲାମାନେ ପ୍ରାୟ ସାଧାରଣତଃ ଖାଆନ୍ତି ଆଉ ଅନ୍ୟମାନେ ବି, କିନ୍ତୁ ଏଇ ଗରମ ଦିନରେ ପ୍ରାୟ କମିଯାଏ ନା କି ଯେତିକି ପରିମାଣରେ ଆମେ
1: ଆଜ୍ଞା
0: ଖାଉ?
1: ଗରମ ଦିନରେ ଏବେ ଖାଇବା ଏତେ ମାନେ ଖାଇବା ଏତେ ହୁଏନି, ବହୁତ କମ ଖାଇବା ଖାଆନ୍ତି ଲୋକ।
0: କୁଆଡେ ବୁଲାବୁଲି କରିବା ପାଇଁ ଯାଏ ନାହାନ୍ତି ଏଇ ଖରା ଦିନରେ?
1: ଏବେ ତ ଆମେ କୁଆଡେ ଯାଇନୁ, ମୁଁ ମାମୁଁ ଘରକୁ ବୁଲିବାକୁ ଯାଇଥିଲି, ଆଉ ଯାଇନି କୁଆଡେ ବି।
0: ଆଚ୍ଛା ଆଚ୍ଛା, ଆଉ ତେବେ ସବୁ ଠିକ ଠାକ ଚାଲିଛି, ପରିବେଶ ସବୁ ଠିକ ଅଛି, ଏମିତି ଗରମ ଛଡା ଆଉ ସବୁ ଠିକ ଅଛି?
1: ଆଜ୍ଞା।
0: ତେବେ ଝୁମୁରି ଭଉଣୀ କଣ ଶୁଣିବା ହେଲୋ ବରିପଦ କାର୍ଯ୍ୟକ୍ରମରୁ?
1: ସାର୍ ମେହେନ୍ଦି ଲଗା କେ ରତ୍ନା ଡେଲି ସଜା କେ ରତ୍ନା ଦେଖ ଦେ ସାର।
0: ଦିଲୱାଲେ ଦୁଲହନିଆ ଲେ ଯାଏଗେ କି?
1: ଆଜ୍ଞା ସାର, ସେଇ ଗୀତ ଦେ।
0: ମେହେନ୍ଦି ଲଗା କେ ରଖନା ନାଇଁ କି?
1: ଆଜ୍ଞା ସାର।
0: କାହାକୁ ଉତ୍ସର୍ଗ କରିବା ପାଇଁ?
1: ମୀରା ବିଶ୍ୱାଳ, ସ୍ୱର୍ଣ୍ଣପ୍ରଭା କରଦିଦିଙ୍କୁ,
0: ଆଚ୍ଛା
1: ମାମା ମିଶ୍ରଙ୍କୁ ଏବଂ ଚନ୍ଦ୍ରନାରାୟଣ ପାତ୍ର ସାରଙ୍କୁ, ଅହିରା ବିଶ୍ୱାଳ, ରିୟା ନାୟକ, ଶୁଭନ୍ୟା ନାୟକ, ଏତିକି ସାର।
0: ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଥ୍ୟାଙ୍କ ୟୁ ସାର।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ ବାରିପଦା କାଠି।
1: ହ୍ୟାଲୋ ବାରିପଦା ଦତ୍ତ ଆଜ୍ଞା ନମସ୍କାର।
0: ନମସ୍କାର,
1: ମୁଁ ସୋଲ କୁମାର ସାହୁ କହୁଥିଲି, ଗ୍ରାମପୁର ପଣ୍ଡି ଭାଇ ବିଜେପୁର ଜିଲ୍ଲା ବର୍ଗରୁ। ଦତ୍ତ ଆଜ୍ଞା କେନ୍ତା ଅଛ?
0: ଭଲ ଅଛି। ପହଣ୍ଡି ଗାଁରେ ଆପଣ କଣ ସବୁ କରୁଛନ୍ତି?
1: ପହଣ୍ଡି ଗାଁରେ ତ ଇହାଦେ ଆଜ୍ଞା ସବୁ ବଢିଆ ଅଛି, ଆଉ ଆମେ ତ ଚାଷ କାମ କରୁଛେ। ଚାଷ ଇହାଦେ ଧାନ କଟା ମାନେ ଟିକେ ଲାଗିଛି ଆଜ୍ଞା, ଧାନ ମାନେ ପାଚିଲାଣି।
0: ଏଇ ଯୋଉ ସମୟରେ ବୈଶାଖ ମାସରେ ଧାନ କଟା ଚାଲିଛି
1: ଆଜ୍ଞା, ଆଜ୍ଞା
0: କୋଉ ଟାଇମରେ ଆପଣ ଯାଉଛନ୍ତି ଧାନ କାଟିବା ପାଇଁ?
1: ଆଜ୍ଞା ପୁରା ସକାଳୁ, ପୁରା ଭୋରରୁ।
0: ହଁ, ଭୋରରୁ ଯାଇକି
1: ପୁରା 10:00 ବନ୍ଦ ହଉଛି, ଆଉ ଉପର ବେଲା 4:30 6:00-7:00 ପର୍ଯ୍ୟନ୍ତ।
0: ଯେତେବେଳେ ଅଧିକ ଗରମ ହଉଛି ସେ ସମୟରେ ଆଉ କାଟୁନାହାନ୍ତି ନାଇଁ?
1: ଆଜ୍ଞା, ଆଉ ଖରା ବି ବହୁତ ହଉଛି ଆଜ୍ଞା, ଖରାର ତାପମାତ୍ରା ସହି ନେବାର ଆଉ ସତର୍କତା ତ ଅବଲମ୍ବନ କରବାରେ ପଡ଼ବା ତ ଆଜ୍ଞା, ସେଥିର୍ଲାଗି ସବୁ ନିୟମ ମାନିକିରି ଆମେ ପାଳନ କରିକି ଚଲବାରେ ପଡ଼ବା।
0: ନିଶ୍ଚିତ ଭାବରେ ସମୟକୁ ନେଇକି ଚାଲିବା ହଉଛି ଆମର କର୍ତ୍ତବ୍ୟ
1: ଆଜ୍ଞା। ଆଜ୍ଞା, ସମୟ ବଦଳିବା ସହିତ ଆଜ୍ଞା ମଣିଷ ବି ତ ବଦଳି ଚାଲିଛି ଆଜ୍ଞା।
0: ହଁ, ନିଶ୍ଚିତ ଭାବରେ କୁହନ୍ତୁ ତେବେ କଣ ଶୁଣେଇବା ହେଲୋ ଅର୍ପିତ କାର୍ଯ୍ୟକ୍ରମ?
1: ହିନ୍ଦୀ ଚଳଚ୍ଚିତ୍ର ହମେ ରହି ପ୍ୟାର କେ ଶୁଣେଇଦେବେ ଆଜ୍ଞା। ମୁଝି ସେ ମହବତା ଇନ୍ତଜାର କରତା, କାସ କୋଇ ଲଡ଼କି ମୁଝେ ପ୍ୟାର କରତା।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହୁଁଛନ୍ତି?
1: ଉତ୍ସର୍ଗ ତ ପ୍ରଥମେ ଦତ୍ତ ଆଜ୍ଞା ସ୍ପେଶାଲ ଆପଣଙ୍କୁ ଉତ୍ସର୍ଗ କରିବି କି ଥଟା। ଶ୍ରୋତା ମାନେ ଅନେକ ଅଛନ୍ତି ଆଜ୍ଞା, ପରେଶ କୁମାର ପରୁଆ, ଯଶନ୍ତ ପାଇକ, କରମସାନୀ ସାହୁ, ଚିତ୍ରସେନ ସୋହନ, ଲାଗୁ ପାତ୍ର, ମନୋଜ ପଟେଲ, କ୍ଷମତାଙ୍କର ସାହୁ, ଲକ୍ଷ୍ମୀ ନାରାୟଣ ବାଘ, ଜୟଗୋପାଳ ବେହେରା, ପ୍ରଶାନ୍ତ କୁମାରୀ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଭକ୍ତଚରଣ ଭୋଇ, ରାଧାକାନ୍ତ, ଗୀତାଞ୍ଜଳି ସାହୁ, ଚୁଙ୍କି କୁସୁମ, ସୋନୁ ପ୍ରଭାକର, ଦୀକ୍ଷା ଗୋପାଳ, ସସ୍ମିତା ରଥ, ପ୍ରିୟଙ୍କା ସେନାପତି, ଆହୁରି ଆଜ୍ଞା ବାରିପଦା ଶୁଣୁଥିବା ସବୁ ଶ୍ରୋତାଙ୍କୁ ଗୀତରା ଡେରିକେଟା ଦତ୍ତ ଆଜ୍ଞା।
0: ଆଚ୍ଛା, ଠିକ ଅଛି। ତେବେ ସୁବଲ ଭାଇ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ରହୁଛି ଦତ୍ତ ଆଜ୍ଞା, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର, ମୁଁ ବଣେଇ କେନ୍ଦ୍ରିକଳାରୁ ଅଶୋକ ପତି।
0: ଅଶୋକ ଭାଇ, କେମିତି ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା, ଆଉ ଆପଣ ବି ତ ନିଶ୍ଚିତ ଭାବରେ ଭଲ ଥିବେ ଏ ଗରମର ମାହୋଲରେ।
0: ନିଶ୍ଚିତ, ଆପଣ ମାନେ ଯେମିତି ଅଛନ୍ତି ଆମେ ମଧ୍ୟ ପରିବେଶକୁ ଖାପ ଖୁଆଇ ଚଳେଇବା ପାଇଁ ଚେଷ୍ଟା କରୁଛୁ।
1: ହଁ ଆଜ୍ଞା, ପ୍ରତ୍ୟେକ ଋତୁ ପ୍ରତ୍ୟେକ ଦିନକୁ ଏଇଭଳିଆ ତ ଖାପ ଖୁଆଇକରି ଚଳେଇଲେ ଆମେ ଠିକ ହିସାବରେ ଚଳିଯିବା,
0: ଏବଂ ପ୍ରକୃତିକୁ ଭୟ ମଧ୍ୟ କରିବା ଉଚିତ।
1: ନିହାତି ନିହାତି ସତ କଥା, ପ୍ରକୃତିକୁ ଯଦି ଆମେ ଭୟ ନ କରିବା ଏବଂ ପ୍ରକୃତିକୁ ଏଇଭଳି ଆମେ ବିଧ୍ୱଂସ କରିବା ତାହେଲେ ଦିନେ ଦିନେ ଆମେ ହିଁ ବିପଦରେ ପଡିବା, ଆଉ ଆମେ ହିଁ ବିଲୁପ୍ତ ହୋଇଯିବା।
0: ଏବଂ କେବଳ ଭୟ ନୁହଁ, ପ୍ରକୃତିକୁ ସଜେଇବା ମଧ୍ୟ ଆବଶ୍ୟକ।
1: ନିହାତି ଆଜ୍ଞା, ସେଇଥିପାଇଁ ତ ବର୍ତ୍ତମାନ ଯୋଉ IPL ମ୍ୟାଚ୍ ଚାଲିଛି ସେଠି ଗୋଟେ ଭଲ ପଦକ୍ଷେପ ନିଆଯାଇଛି ଆଜ୍ଞା। ଗୋଟିଏ ବଲ୍ ଯଦି ଡଟ୍ ହେଲା ମାନେ ଅନେକ ଗୁଡିଏ ଗଛ ମଧ୍ୟ ସେଥିପାଇଁ ଲଗା।
0: ନିଶ୍ଚିତ ଭାବରେ ସେ ପଦକ୍ଷେପ ସ୍ୱାଗତଯୋଗ୍ୟ ପଦକ୍ଷେପ, ଏବଂ ସବୁ କ୍ଷେତ୍ରରେ ଗଛକୁ ପ୍ରାଧାନ୍ୟ ଦେବା ଦରକାର, ଯେହେତୁ ସେ ହେଉଛି ସଜୀବ, ଆମର ଜୀବକୁଳର ଜୀବନଦାତା।
1: ବହୁତ ବଢିଆ କଥାରେ କହିଲେ, ନିହାତି ସତ କଥା। ସମସ୍ତଙ୍କର ତ ଏଇ ରେଡିଓ ମାଧ୍ୟମରେ ହିଁ ପ୍ରଭାବ ପଡୁଛି ବେଶୀ, ଆଉ ସେଇଥିପାଇଁ ଧୀରେ ଧୀରେ ଯୋଉ ରେଡିଓର ପ୍ରଭାବ ଟିକେ କମିଥିଲା, ସେଇଥିପାଇଁ ଆମର ଏଇ ଯୋଉ କାର୍ଯ୍ୟକ୍ରମ ଗୁଡିକ ଯୋଉ ବିଭିନ୍ନ ପରିବେଶ ବିଷୟରେ ହେଲା କି ଆମର ଜୀବଜନ୍ତୁ ବିଷୟରେ ହେଲା, ଆମର ପୃଥିବୀ ବିଷୟରେ ହେଲା, ଏବଂ ଅନ୍ୟାନ୍ୟ ବହୁତ କାର୍ଯ୍ୟକ୍ରମ ଅଛି, ସେ କାର୍ଯ୍ୟକ୍ରମ ଗୁଡିକ ରେଡିଓ ମାଧ୍ୟମରେ ପ୍ରସାରଣ ହଉଥିବାରୁ ବହୁତ ଆଗକୁ ଧୀରେ ଧୀରେ ରେଡିଓର ପ୍ରଭାବ ଲୋକମାନଙ୍କର ଉପରେ ପଡୁଛି। ଆଉ ଆଜ୍ଞା ବିଶ୍ୱାସ କରିବେ ନାହିଁ, ମୁଁ ଯଦି ଦିନେ ରେଡିଓ ନ ଶୁଣିବି ତାହେଲେ ମୋତେ ବିଲକୁଲ

0: ଲାଗେ ନାହିଁ। ଆଉ ମୁଁ ତ ପ୍ରାୟ 84 85 ରେଡିଓ ଶୁଣିଲି।
1: ଆଜ୍ଞା ଆଜ୍ଞା, ବହୁତ ଭଲ କଥା। କୁହନ୍ତୁ ତେବେ ଅଶୋକ ଭାଇ, ଆକାଶବାଣୀ ବାରିପଦାରୁ କଣ ଶୁଣିବା ପାଇଁ ଚାହାନ୍ତି? ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରୁ।
0: ଆଜି ଆଜ୍ଞା, ଗୋଟେ ହିନ୍ଦୀ ଚଳଚ୍ଚିତ୍ର କୁମାରଙ୍କର କଣ୍ଠରେ,
1: ଆଜ୍ଞା,
0: ଯେକୌଣସି ଗୋଟେ କିଶୋର କୁମାରଙ୍କର କଣ୍ଠରେ ଗୀତଟେ ଦେଲେ ମତେ ଭାରି, କିଶୋର କୁମାର ମୋର ଟିକେ ଫେଭରାଇ, କିଶୋର କୁମାରଙ୍କର ଟିକେ କଣ୍ଠ ସ୍ତରରେ ଗୀତ ଶୁଣିଲେ ମନରେ ଗୋଟେ ଶିହର ନ ଆସିଯାଏ। ଆଜ୍ଞା, ଆଉ ସବୁ ଯେତେ ଶ୍ରୋତା ଭାଇ ଭଉଣୀ ଅଛନ୍ତି ସମସ୍ତଙ୍କୁ ଏ ଗୀତଟି ଡେଡିକେଟ୍ କରିଦେବେ, ଖାସ କରି ଆପଣଙ୍କୁ ମଧ୍ୟ ମୁଁ ଡେଡିକେଟ୍ କରିବି।
1: ଆଚ୍ଛା ଆଚ୍ଛା, ଠିକ ଅଛି। ତେବେ ଅଶୋକ ଭାଇ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ, ଯେଉଁ ଆପଣ ଅନୁରୋଧ କଲେ କିଶୋର କୁମାରଙ୍କ କଣ୍ଠରେ ଯେକୌଣସି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ଧନ୍ୟବାଦ।

ଏଇଠି ଶେଷ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମକୁ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ଅଶୋକ କୁମାର ଦତ୍ତ, ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12। ପ୍ରଚାର କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଖଞ୍ଜଣୀ ଭଜନ। ପରିବେଷଣ କରିଛନ୍ତି ଶିଳ୍ପୀ ଜୟନ୍ତ କୁମାର ଉପାଧ୍ୟାୟ ଏବଂ ସାଥୀ।

ଶୁଣୁଥିଲେ ଚହଲା କାର୍ଯ୍ୟକ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ଶିଳ୍ପୀ ଜୟନ୍ତ କୁମାର ଉପାଧ୍ୟାୟ ଏବଂ ସାଥୀ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମେ ବିଭିନ୍ନ ସମୟରେ ଆଳାପରେ ଅନେକ ପ୍ରତିଭା ସମ୍ପନ୍ନ ମହିଳାଙ୍କ ସହିତ ଆପଣମାନଙ୍କୁ ପରିଚିତ କରାଇ ଆସିଛୁ। ଘର ପରିବାର ଚଳାଇବା ସହିତ ସେମାନଙ୍କର ରୁଚି ରହିଛି ସଙ୍ଗୀତ, ନୃତ୍ୟ, ସମାଜସେବା, ଏମିତି ବିଭିନ୍ନ କ୍ଷେତ୍ରରେ। ଆଜି ଆଳପରେ ଭେଟିବା ସେମିତି ଜଣେ ଭଉଣୀଙ୍କୁ, ଯିଏକି ପ୍ରଥମତଃ ଜଣେ ଗୃହିଣୀ, ଲେଖାଲେଖି କରନ୍ତି, ସ୍ୱାମୀଙ୍କର ଚାକିରିକାଳ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ଅବସ୍ଥାନ କରିଥିଲେ, ଆଉ ସେଠିକାର ଚଳଣି, ପାଣି, ପବନ, ପର୍ବପର୍ବାଣୀ, ଖାଦ୍ୟପେୟ ତାଙ୍କୁ ବେଶ୍ ଆକର୍ଷିତ କରିଥିଲା। ଆସନ୍ତୁ ସେଇ ଅନୁଭୂତିର କଥା ତାଙ୍କଠାରୁ ଶୁଣିବା। ସେ ଭଉଣୀ ଜଣକ ହେଲେ ତରଙ୍ଗବାଳା ତ୍ରିପାଠୀ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର। ମ୍ୟାଡାମ, ଆପଣ ତ ପ୍ରଥମତଃ ଜଣେ ଗୃହିଣୀ, ଲେଖାଲେଖିରେ ଆପଣଙ୍କର ରୁଚି ରହିଛି, ଆପଣଙ୍କ ସ୍ୱାମୀ ଜଣେ ଡାକ୍ତର ଥିଲେ, ଅନେକ ଜାଗା ଆପଣ ବୁଲିଛନ୍ତି, ତେବେ ସେଇ ଅନୁଭୂତିକୁ ନେଇ ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା। ଆପଣଙ୍କର ବିବାହ କେବେ ସମ୍ପନ୍ନ ହୋଇଥିଲା?
1: 1979 June 17।
0: ଆପଣ କଣ ପାଠ ପଢୁଥିଲେ ସେତେବେଳେ?
1: ମୁଁ MA ଫାର୍ଷ୍ଟ ଇୟର ପଢୁଥିଲି।
0: ଆପଣଙ୍କର ବିବାହ ହେଲା, ବିବାହ ସମୟରେ ଆପଣଙ୍କର ପରିବାରରେ କିଏ ସବୁ ଥିଲେ?
1: ଶାଶୁ ଶ୍ୱଶୁର ନଥିଲେ, ଦିଅର ଦୁଇ ଜଣ, ନଣନ୍ଦ ତିନି ଜଣ, ଭଣଜା ଭାଣିଜୀ ନଣନ୍ଦ ମାନେ ବାହା ହେଇଯାଇଥିଲେ, ଆଉ ଦିଅର ମାନେ ପାଠ ପଢୁଥିଲେ, ଇଏ ବଡ଼ ପୁଅ ହିସାବରେ ଥିଲେ, ଆଉ ଜେଜେ ଶାଶୁ ଥିଲେ, ଶାଶୁଙ୍କ ଶାଶୁ।
0: ଆଜ୍ଞା, ଆପଣଙ୍କ ତ ସ୍ୱାମୀ ଜଣେ CRPFରେ ଡାକ୍ତର ଥିଲେ, ଅନେକ ସ୍ଥାନ ଆପଣ ଯାଇଛନ୍ତି, ସେଇ ସ୍ଥାନରେ ସବୁ ରହିବା ଭିତରେ ଆପଣଙ୍କର କଣ ସବୁ ଅନୁଭୂତି ରହିଛି?
1: ଅନୁଭୂତି ତ ବହୁତ ମୋର ଅଛି, ମାନେ ଭଲ ଲାଗିବା ପାଇଁ ସେ ଜାଗା ଗୁଡା ମତେ ଟିକେ ସମୟ ଲାଗିଥିଲା, କିନ୍ତୁ ଅନୁଭୂତି ବହୁତ ଭଲ ଥିଲା। ମତେ ସେଠି ଚଳିବା ପାଇଁ ଭଲ ଲାଗୁଥିଲା, ବିଭିନ୍ନ ପଞ୍ଜାବୀ, ଗୁଜୁରାତୀ, ଓଡ଼ିଶା ସମସ୍ତଙ୍କର ମିଳନ, ମାନେ ଏକାଠି ରହିବା, ତାଙ୍କ ପର୍ବ ଆମ ପର୍ବ ସବୁ ଏକାଠି ମନେଇବା, କ୍ଲବରେ ବସିବା, ମାନେ ତାଙ୍କଠୁ ବି କିଛି ଶିଖିବାର ଥିଲା, ସେ ବି ମୋଠୁ କିଛି ଶିଖିବାର ଥିଲେ, ଯେମିତି ଓଡ଼ିଶାର ସଂସ୍କୃତି, ସେ ପଞ୍ଜାବୀ ମାନଙ୍କର ଅଲଗା, ସେମାନଙ୍କର ଇଏ, ସେମାନେ ବହୁତ ମାନେ କୋପରେଟିଭ ଲାଗୁଥିଲା, ମାନେ ସତେ ଯେମିତି ଆମେ ଗୋଟେ ଗୋଟେ ଘରର ଲୋକ ଭଳିଆ ଚଳୁଥିଲୁ। କ୍ୟାମ୍ପ ଏରିଆ ମାନେ କ୍ୱାର୍ଟର ଗୁଡା ଆମର ସିଭିଲ ଲାଇଫରେ ନଥିଲା, ସବୁବେଳେ କ୍ୟାମ୍ପ ଭିତରେ, ତେଣୁ ଭଲ ଲାଗୁଥିଲା, କିଛି ଖରାପ ଲାଗୁନଥିଲା, ସେଠି ଯେ କିଛି ଡର ବି ନାହିଁ, ସିକ୍ୟୁରିଟି ଉପରେ ଥିଲି, ତେଣୁ ମତେ ସେ ଜାଗା ଗୁଡିକ ବେଶ ଭଲ ଲାଗୁଥିଲା ଚଳିବା ପାଇଁ, କିନ୍ତୁ ସିଟି ଭିତରେ ମିଳୁନଥିଲା, କ୍ୟାମ୍ପଟା ଟିକେ ଛାଡ଼ିକି ସିଟିରୁ ସିଭିଲ ଲାଇଫରୁ ଅଲଗା ଆସୁଥିଲା, ଗୋଟେ ବଡ଼ ଏରିଆରେ ସବୁ ରହୁଥିଲା।
0: କୋଉ କୋଉ ସ୍ଥାନ ସବୁ ଆପଣ ଯାଇଛନ୍ତି?

0: ଗୋଟେ ହେଲା, ପ୍ରଥମେ ଗଲି ଦିଲ୍ଲୀ, ଦିଲ୍ଲୀରୁ ଗାନ୍ଧୀନଗର, ଗାନ୍ଧୀନଗରରୁ ଅହମ୍ମଦାବାଦ, ମାଉଣ୍ଟ ଆବୁ, ମାଉଣ୍ଟ ଆବୁରୁ ଗଲୁ ଜାମ୍ମୁ, ଜାମ୍ମୁରୁ କାଶ୍ମୀର, କାଶ୍ମୀରରୁ ପୁଣି ଜାମ୍ମୁ ୱାପସ୍ ଗଲେ, ପୁଣି ସେଠୁ ଆସିଲୁ ହାଇଦ୍ରାବାଦ, ହାଇଦ୍ରାବାଦରୁ ଗଲୁ ରାମପୁର, ରାମପୁରରୁ ପୁଣି ଗଲେ ଗୌହାଟୀ, ଗୌହାଟୀରୁ ପୁଣି ଆସିଲେ ଭୁବନେଶ୍ୱର, ଭୁବନେଶ୍ୱରରେ ଯେଉଁ CRPF ଅଛି ସେଠି 4 ବର୍ଷ ରହିଥିଲେ ସେଇ କ୍ୟାମ୍ପରେ, ଭୁବନେଶ୍ୱରରୁ ପୁଣି ସେ ପୋଷ୍ଟିଂ ହେଲା ଗୌହାଟୀ। ମାନେ ତାଙ୍କର ମଝିରେ ଯେମିତି ତାଙ୍କର ଥାଏ ନିୟମ କ'ଣ କହିଲେ, ଗ୍ରୁପ୍ ସେଣ୍ଟର ପୋଷ୍ଟିଂ ହେଲା ମାନେ ବାଟାଲିୟନ୍ ପୋଷ୍ଟିଂ ହେଲେ ସବୁ ଜାଗାକୁ ଆପଣ ଫ୍ୟାମିଲି ନେଇପାରିବେନି, ଟେଣ୍ଟ ଲାଇଫ୍ରେ ରହନ୍ତି ଲୋକ ମାନେ ଅଫିସରମାନେ ଏ ଯେଉଁ ଟେଣ୍ଟ ଲଗେଇକି, ତେଣୁ ଫ୍ୟାମିଲି ସବୁ ଜାଗାରେ ନେଇପାରିବେ। ତେଣୁ ଗ୍ରୁପ୍ ସେଣ୍ଟରରେ ରଖିକି ବି ସେ ଅଲଗା ଅଲଗା ବାଟାଲିୟନ୍ରେ ତା ମଝିରେ କ୍ୱାର୍ଟର୍ରେ ଦେଇକି ଫ୍ୟାମିଲି ରଖି ସେମାନେ ଯାଆନ୍ତି।
1: ତେବେ ଆପଣ ତ ପିଲାବେଳୁ ଏକାକି କୁଆଡୁ ଯାଉନଥିଲେ, ବହୁତ ଗେହ୍ଲାରେ ବଢିଥିଲେ, କିନ୍ତୁ କେମିତି ବିବାହ ପରେ ଏତେ ସ୍ଥାନ ବୁଲି ପାରିଲେ?
0: ସେଇଟା ପ୍ରଥମେ ବହୁତ ମାନେ ଡର ଲାଗୁଥିଲା, ବହୁତ ସମୟରେ ସ୍ୱାମୀଙ୍କର ଯେତେବେଳେ ଏମର୍ଜେନ୍ସି ଡ୍ୟୁଟି ପଡ଼ୁଥିଲା, ମୁଁ ମାନେ ରାତିରେ ସେ ଯେତେବେଳେ ଯିବାକୁ ଚାହିଁବେ ସିଏ ଉଠିଲେ ଏମର୍ଜେନ୍ସି ଡ୍ୟୁଟି ପଳେଇଲେ ମୁଁ ଡରିକି କାନ୍ଦେ, ମୁଁ ରହିବିନି ଏକୁଟିଆ କ୍ୱାର୍ଟରରେ। ସେ କହିବେ ଗାର୍ଡ଼ ବାଲା ସବୁ ଠିଆ ହେଇଥାନ୍ତି ବନ୍ଧୁକ ଧରିକି ମିଳିଲେ କ୍ୱାର୍ଟର, ସେ ମୁଁ ତାଙ୍କୁ ଦେଖିଲେ ବି ଡରୁଥିଲି, ମାନେ ବନ୍ଧୁକ ଲୋଡ଼େଡ଼ ବନ୍ଧୁକ ହରିକା ଧରିକି। ମୁଁ କହିବି ନାହିଁ ମୁଁ ତୁମ ସାଙ୍ଗରେ ଯିବି, ମାନେ ହସ୍ପିଟାଲରେ ତୁମେ ଡ୍ୟୁଟି ସାରିଲେ ମୁଁ ଫେରିବି। କେତେଥର ବିରକ୍ତ ହେଇକି ନେଇକି ଯାଇଛନ୍ତି ସାଙ୍ଗରେ, କିନ୍ତୁ ସେଠି ଦେଖିଲି ମାନେ ତାଙ୍କ ଲାଇଫ୍ ସେଠି ବସିଲା ବେଳକୁ ମୋତେ ନିଜକୁ ବି କନସିୟସ୍ ଲାଗେ, ସମସ୍ତେ ସ୍ତ୍ରୀମାନେ ରହୁଛନ୍ତି ଏକୁଟିଆ, ମୁଁ ଆସୁଛି, ମୁଁ କାହିଁ ଏତେ ବହୁତ ଥର ଚିଡ଼ଚିଡ଼ି ରାଗିକି ନେଇଛନ୍ତି କିନ୍ତୁ ତାଙ୍କର ନେବାକୁ ଏତେ ଇଚ୍ଛା ନଥାଏ। ତାପରେ ଧୀରେ ଧୀରେ ମୋତେ ପ୍ରାୟ ଲାଗିଗଲା 6-7 ବର୍ଷ ମୋତେ ଷ୍ଟେବୁଲ ହେବାକୁ, ଯେ ନାଇଁ ରହିପାରିବି ମାନେ ଏକୁଟିଆ ଏଗୁଡ଼ା ସବୁ ଫେସ୍ କରିବାକୁ ପଡ଼ିବ। ମୁଁ ଯଦି ଏଇ ଲାଇଫ୍ ମେଣ୍ଟେନ୍ କଲି, ପ୍ରଥମେ ବି କାନ୍ଦିକି ପଳେଇ ଆସିଥିଲି କଟକ ବଡ଼ ଭାଇଙ୍କ ପାଖକୁ ପଳେଇ ଆସିଥିଲି ଯେ ମୁଁ ଚଳିପାରିବିନି ସେଠି, ମୋତେ ଡର ଲାଗୁଛି, ମୁଁ ଇଏ ବି ଟିକେ ବହୁତ ରାଗି ଲୋକ ମାନେ ପ୍ରିନ୍ସିପଲ ଇମାନଦାରୀ ଆଉ ଭୟଙ୍କର ରାଗି, ସେ କୌଣସି ଜିନିଷକୁ ଆକ୍ସେପ୍ଟ କରନ୍ତିନି ଯେ ଏଇଟା ତୋର ୱିକ୍ ପଏଣ୍ଟ ମୁଁ ତାକୁ କମ ମାନେ ଆରାମରେ ବୁଝେଇବି, ସେମିତି ନଥିଲା ତାଙ୍କ ନେଚର। ତେଣୁ ସେଇଟା ବି ମୋତେ କୋପରେସନ୍ ମିଳୁନଥିଲା, ପଳେଇ ଆସିଲି ଯେ ମୁଁ ଇଆଡ଼େ ଚାକିରି କରିବି, ପାଠ ପଢ଼ିବି, ରହିବି, ମୁଁ ସେଠି ଚଳିପାରିବିନି। ସେଠୁ ଆଗରେ ଆମର ଯେଉଁ ସଂସ୍କାର ଥିଲା ଯେ ଝିଅ ପଳେଇ ଆସିବ ରହିଯିବ, ମାନେ ମାଆମାନଙ୍କର ଯେଉଁ ଅବସ୍ଥା ଆପଣ ଜାଣୁଛନ୍ତି। ମୁଁ ତାପରେ ବୋଉ କହିଲା କ'ଣ ସେ ରାଗି ବୋଲି କ'ଣ ତୁ ପଳେଇ ଆସିବୁ, ଏଇଟା ଗୋଟେ ତୋ ବାପା ରାଗି ନଥିଲା କି, ମାନେ ମାନେ ଇରିଟେଟ୍ ହେଇ କହେ କାଳେ ରହିଯିବି ବୋଲି। ଦେଖିଲି ଯେ ମୁଁ ଯଦି ଏଠି ଜବରଦସ୍ତି ରହୁଛି, ମୋର ଉପରେ 3 ଭଉଣୀ ବାହାଇସା ହେଇକି ସଂସାର କରୁଛନ୍ତି, ଆମ ଘରେ କେହି ଝିଅମାନେ ଏମିତି କରିନାହାନ୍ତି, ସେଇଟା ମୋ ମା ଉପରେ ମଦର ଉପରେ ବହୁତ ଖରାପ ଇଫେକ୍ଟ ପକେଇବ। ବିଶ୍ୱାସ ଥିଲା ମୋ ଝିଅ ଯେଉଁଠିକି ଯିବେ ସେମାନେ ଚଳିବେ, ଏଇ ବିଶ୍ୱାସରେ ତ ସେମାନେ। ତେଣୁ ମୁଁ କହିଲି ନାଇଁ, ତାର ବି ବହୁ ପୁଅ ସମସ୍ତେ ଅଛନ୍ତି, ମୋ ବଡ଼ ଭାଇ ଜଷ୍ଟ ମାନେ ପିଲାମାନେ ଅଛି, ସିଏ ତାର ଯେଉଁ ଜୀବନର କଷ୍ଟଟା ସିଏ ଆଉ ଇଏ କରିପାରିବନି, ତେଣୁ ବାଧ୍ୟ ହେଇକି ଆମର ସେଇଟା ବିଶ୍ୱାସଟାକୁ ରଖିବାକୁ ପଡ଼ିବ। ଆପେ ଆପେ ଗଲି, ରହିଲି ସେଠି, ସାଇ ପଡ଼ିଶା ସବୁ ଚିହ୍ନା ପରିଚୟ, ସେମାନେ ବି ମୋତେ ବହୁତ ସପୋର୍ଟ ଦେଲେ ଯେ ନାଇଁ କାଇଁ ଡରୁଛୁ, ସେ ତ ଟିକେ ରାଗି, ତାପରେ ଆମେ ଅଛୁ, ଆମେ କେମିତି ଚଳୁଛୁ ସେଇଟା ତୁ ଦେଖେ, ଆମେ ରାନ୍ଧୁଛୁ ଭେରାଇଟି, ପଞ୍ଜାବୀ ଖାନା, ଗୁଜୁରାତି ଖାନା, ଓଡ଼ିଶାର ପର୍ବପର୍ବାଣି ଖାନା, ସିଏ ଆମ ଘରେ ଖାଇଲେ ଆମେ ତାଙ୍କ ଘରେ ଦେଖି ଦେଖିକି ମୁଁ କହିଲି ଆରେ ଆରେ ଏଠି ତ ଲାଇଫ୍ରେ ବି ଚଳି ହେବ, ମାନେ ଯାହାର ଟ୍ରାନ୍ସଫର୍ ହେଲା ସିଏ ଆସିଲେ ମୋ ଘରେ ଖାଇଲେ, ମୁଁ ଗଲି ତାଙ୍କର ଟ୍ରାନ୍ସଫର୍, ତାଙ୍କ ସାଙ୍ଗ ଫାଙ୍ଗ ସେମାନେ କରିକି ଏକାଠି କୋଉନ ଇଏ ଡର ଲାଗିଲା, ତାଙ୍କ ଘରେ ମୁଁ ରହିଗଲି, ସେମାନେ ମୋ କ୍ୱାର୍ଟରରେ ରହିଗଲେ, ଏମିତି ଭେରାଇଟି ଲୋକମାନେ ବହୁତ କୋପରେଟିଭ ତାଙ୍କର ସବୁ, ଯେମିତି ରାଜସ୍ଥାନ ଯେଉଁ ଫ୍ରେଣ୍ଡ ସର୍କଲ ସବୁ ପଢ଼ିଲେ, ଯେମିତି IG DIG ଲେଡିଜ୍ କ୍ଲବ, ସେମାନେ ବି ବୁଝେଇଲେ, କହିଲେ କ'ଣ ବୋର୍ କ'ଣ ହେବାର ଅଛି, ଏଠିକି ଆସିଲେ ଆମେ ଆମର ଗେଟ୍ ଟୁଗେଦର ହେଉଛି, ତାପରେ ତାଙ୍କର ମେସ୍ରେ ସବୁବେଳେ ଯେମିତି ଫ୍ଲାଗ୍ ହେଷ୍ଟିଂ ହରିକା ହେବ, August 15 ହରିକା ସବୁ ହେବ, ସେଠି ସବୁ ରନ୍ଧା ହେବ, ମାନେ ସମସ୍ତେ ଭୋର 5-7ଟାରୁ ଯାଇକି ସେଠି ସବୁ ମେସ୍ରେ ଖାଇବା ପିଇବା ପୁରା ସବୁ ମିଟିଂ ହରିକା ହେବ, ଲାଇଫ୍ ଇଜ୍ ଟୋଟାଲି ଚେଞ୍ଜ ଆଉ କ'ଣ।
1: ତେବେ ପର୍ବପର୍ବାଣୀ ମାନଙ୍କରେ ନିଶ୍ଚୟ ଓଡ଼ିଶା କଥା ମନେ ପଡ଼ୁଥିବ, ଆଉ ସେଠି ଆପଣମାନେ ପାଳନ କରନ୍ତି?
0: ମୁଁ କରେ, ମୋତେ କିନ୍ତୁ ଆମର ଯୋଉ ଚିତଉ ପିଠା, ସେ ଯୋଉ

0: ଦମ ବ୍ୟବସ୍ଥା, ସେଗୁଡ଼ା ମୁଁ ଗାଁରେ ଚଳିଥିଲି ବୋଉ ପାଖରେ, ସେଗୁଡ଼ା ଦେଖିକି ମୋତେ ଭଲ ଲାଗେ ଖାଇବାକୁ, ମାନେ ଚିତ କରିବୁ କେମିତି ସେଠି ତ କେଉଁଠୁ ଶିଖିବା ନା, ତାପରେ ବୋଉକୁ ପଚାରି ଭାଉଜଙ୍କୁ ପଚାରିକି ସେଠୁ ସବୁ ଆଣ କେମିତି କେତେ କ୍ୱାଣ୍ଟିଟି ସବୁ କରିକି ମୁଁ ଯେତେବେଳେ କଲି, ସମସ୍ତେ ଆସିଲେ ସବୁ ଡାକ୍ତରାଣୀ ମାନେ ସେ ଓଡ଼ିଆ, ଆରେ ବଢ଼ିଆ ଲାଗୁଛି ବଢ଼ିଆ, ମୋ ଘରେ ବେଶୀ ସମସ୍ତଙ୍କର ଗେଟ୍ ଟୁଗେଦର ହବ ଯେ, ଯେଉଁ ପର୍ବ କେଉଁ ଆଜି ରଜ ପର୍ବ ହେଲା, କାଲି କ'ଣ ହେଲା, ଗୋଟେ ମୁଁ ଗୋଟେ ଘର ଫୁଲ ଫୁଲ ଦେଇକି ସଜେଇକି, ମାନେ ଯେମିତି ଆମର ଘରେ ସବୁ ହୁଏ ସବୁ ସେଇ ପ୍ରକାର ମୁଁ କଲାଠୁ ସମସ୍ତେ ଭାରି ଖୁସି ହୁଅନ୍ତି।
1: ସେମାନେ ଆମ ପିଠା ଖାଆନ୍ତି?
0: ହଁ, ବହୁତ ବହୁତ ଭଲ ପାଆନ୍ତି। ଡାଲମା, ସିଝା ତରକାରୀ, ସନ୍ତୁଳା, ଯେଉଁ ମାନେ ଟିପିକାଲ ଯେଉଁ ଆମର ପୁରୁଣା କାଳିଆ ରୋଷେଇ, ଯେମିତି ଆଜିକାଲି କମ୍ ତେଲ ମସଲା ଦିଆ ହେଇକି, ସେମାନେ ବହୁତ ଲାଇକ୍ କରନ୍ତି।
1: ଆଜ୍ଞା, ସେମାନେ ତାକୁ ଖାଆନ୍ତି। ତାଙ୍କ ପର୍ବପର୍ବାଣୀରେ ଆପଣମାନେ ସାମିଲ ହୁଅନ୍ତି?
0: ତାଙ୍କର ସବୁ ପଞ୍ଜାବୀ ମାନଙ୍କର ସବୁ ନା, ସେ ଖାଇବା ବି ହଠାତ୍ ତ ଆମେ ତ ଏଠି କରା ସେକାଳରେ ହଉନଥିଲା, ଆଜିକାଲି ତ ସବୁ ହେଲାଣି, କିନ୍ତୁ ସେକାଳରେ ନାନ୍, ସେ ଛୋଲେ ବଟରେ ଏଗୁଡ଼ା ସବୁ ପଞ୍ଜାବୀଙ୍କ ଖାଇବା, ଯେଉଁ ପରଟା ଭିତରେ ଷ୍ଟପିଂ, ବନ୍ଧାକୋବି ସବୁ ପ୍ରକାର ତାଙ୍କର ତ ମେନ୍ ହେଉଛି ପରଟା, ବହୁତ ମୋଟା ମୋଟା ପରଟା କରିକି ଆଚାର କରିକି, ସେମାନେ ରୋଷେଇ ଘରେ ବେଶୀ ସମୟ ଦିଅନ୍ତିନି ପଞ୍ଜାବୀର, ସେମାନେ ବେଶୀ ବୁଣାବୁଣି, ଆମର ଓଡ଼ିଶାରେ ଯେମିତି ରୋଷେଇ ଘରେ ଭେରାଇଟି ଖାଇବେ ସେମିତି ନାହିଁ ସେ।
1: ଆଜ୍ଞା,
0: ଗୋଟେ ଆଇଟମ୍ କଲେ ଖାଇଲେ, କିନ୍ତୁ ସେମାନେ କ'ଣ କହିଲେ, ଛୋଟର ଫୋଟର ବୁଣିକି ନିଜର ୱାର୍କଟା ସେମାନେ ରୋଷେଇ ଘରେ ବେଶୀ ସମୟ ଦେଉନଥିଲେ। ଆମର କ'ଣ ବେଶୀ ସମୟ ରୋଷେଇ ଘରେ ମାନେ ଯାଉଥିଲା, ପର୍ବପର୍ବାଣି ଦେଖି କି ଆସିଲା ବନ୍ଧୁ ବାନ୍ଧବ, ତା ପାଇଁ ତିନି ଦୁଇଟା ଆଇଟମ୍ କରନ୍ତି, ସେମାନଙ୍କର ବନ୍ଧୁ ଆସିଲେ ବି ସେୟା ମୁଁ ଦେଖିଲି, ମୁଁ କହିଲି ଏ ଲାଇଫ୍ଟା ଠିକ୍ ଅଛି।
1: ଆଜ୍ଞା, ଆପଣ ଆପଣଙ୍କର ରୋଷେଇ ତ ସେମାନଙ୍କୁ ଖୋଇଛନ୍ତି, ସେମାନେ ଯୋଉ ପ୍ରକାର ରୋଷେଇ କରନ୍ତି ଆପଣ ତାକୁ ଶିଖିଛନ୍ତି?
0: ହଁ,
1: ଗୋଟେ ଦୁଇଟି ଆଇଟମ୍ ଆମର ଭଉଣୀମାନଙ୍କୁ କହିଦିଅନ୍ତୁ।
0: ଛୋଲେ ବଟରେ ବି କରିପାରିବି, ମାନେ କରିକି ତାଙ୍କୁ ବି ଖାଇବାକୁ ଯେତେବେଳେ ଆସନ୍ତି ତାଙ୍କୁ ବି ଦିଏ, ତାପରେ ନାନ୍, ଏଇ ଯୋଉ ଷ୍ଟପିଂ ପରଟା, ଭେରାଇଟି ଷ୍ଟପିଂ ପରଟା,
1: ତାକୁ ସବୁ ଆପଣ କରନ୍ତି? ହଁ। ଛୋଲେ ବଟରେ କେମିତି କରନ୍ତି?
0: ଛୋଲେ ମଇଦାରେ ଏ ଯୋଉ ତେଲ ଲୁଣ ପାଣି ଦେଇକି ତାକୁ ଚକଟିବେ, ଟିକେ ଜୁଆଣି ତାକୁ ନରମ କରିକି ଆଗେ ରଖିଦେବେ, ମାନେ କେତେ ସମୟ ରହିଲା ପରେ ଏ ଦହି ଟିକେ ପଡ଼ିବ ସେଇଟା ବଟର ଇଏରେ, ସେଇଟା ଯେମିତି ଫର୍ମେଣ୍ଟେସନ ହବ, ହେଲା ପରେ ରଖିଦେଇକି ଆପଣ ଯେଉଁ ଚଣାଟା କାବୁଲି ଚଣାଟା ବତୁରେଇଥିବେ ରାତିରେ, ପୂର୍ବଦିନ ରାତିରେ, ତାପରେ ତା ଦେହରେ ଟିକେ ଆପଣ ତେଜପତ୍ର ଯେଉଁ ଚାହା ପତି ବାନ୍ଧିକି ଟିକେ ପକେଇଦେଲେ ସେ ଟିକେ କଲର୍ ମାନେ ଗୋଟେ ତାର ସ୍ମେଲ ଅଛି ବାସ, ତା ପର୍ଟିକୁଲାର ପଞ୍ଜାବୀ ଛୋଲେରେ, ଓଡ଼ିଶାରେ ତ କିଏ ପକାନ୍ତି କିଏ ନ ପକାନ୍ତି ସେମିତି ହବ। ତାପରେ ତାକୁ ମସଲା ବାଟିଲେ ରସୁଣ ଅଦା କଟା ପିଆଜ ଦେଇପାରିବେ, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ଛୋଲେ ମସଲା ବି ଗୋଟେ ଅଛି ତାଙ୍କର ଚଣା ମସଲା ଯେଉଁଟା, ସେଇଟା ବି ପକେଇକି ଟମାଟର ଦେଇକି ତାକୁ ଆପଣ, ଡାଳିମ୍ବ ଗୁଣ୍ଡ ଟିକେ ଦେବାକୁ ପଡ଼େ, ମଞ୍ଜି ଡାଳିମ୍ବ ମାନେ ପର୍ଟିକୁଲାର ପଞ୍ଜାବୀ ମାନଙ୍କ ଖାନାରେ ଗୁଣ୍ଡଟା ଟିକେ ପଡ଼ିଲେ ଟେଷ୍ଟ ବହୁତ ଲାଗେ। ତା ଉପରେ ସେମାନେ କଞ୍ଚା ମାନେ ପିଆଜ, ଟମାଟର, ସାଲାଡ ଭଳିଆ, ତାପରେ ଆଳୁଟାକୁ ଫ୍ରାଏ କରନ୍ତି, ଏଇ ଯେଉଁ ଲମ୍ବା ଲମ୍ବା କାଟି ଯେମିତି ଚିପ୍ସ ଖାଆନ୍ତି ସବୁ, ସେଇଟାକୁ ଫ୍ରାଏ କରିକି ସଜେଇକି ସେମାନେ ଦିଅନ୍ତି, ସେଗୁଡ଼ା ଖାଇଲେ ତାର ଟେଷ୍ଟ ଅଲଗା, ଲେମ୍ବୁ କାକୁଡ଼ି ସାଲାଡ ଉପରେ ସେମାନେ ଜୋର ଦିଅନ୍ତି ବେଶୀ, ଏମିତି ହେଇକି ବହୁତ ପ୍ରକାର ଖାଇବା ଭଲ ଲାଗେ ଯୋଉଟା, ସେଇଟା କେମିତି କରୁଛ କେମିତି କରୁଛ ଟିକେ କହିକି
1: ତାଙ୍କଠୁ ଆପଣ ଶିଖିଛନ୍ତି। ଦେଖନ୍ତୁ ଆମର ଓଡ଼ିଶାର ପାଣି ପବନ ସବୁକିଛି ତାଠାରୁ ଅଲଗା, ତେବେ ସେଠିକି ଆପଣ ଯେତେବେଳେ ଯାଇଛନ୍ତି ସେଠିକାର ମାଟି ପାଣି ପବନ କେମିତି?
0: ଜଙ୍ଗଲ ଭିତରେ ସବୁ ଘର ସବୁ ତିଆରି ହେଇଥିବ, ପାହାଡ଼ ଉପରେ, ଗୌହାଟୀରେ ତ ଥିଲି ମୁଁ ବହୁତ, ଶିଲଂ ରୋଡ଼ରେ ବହୁତ ଉଞ୍ଚା ପାହାଡ଼, ତଳକୁ ସବୁ ହସ୍ପିଟାଲ ହରିକା, ତାଙ୍କର ଅଫିସ ପୁରା ଗେଟ୍ ହରିକା, ବହୁତ ଭଲ ଲାଗେ ତାଙ୍କର। ଗୌହାଟୀରେ ମୁଁ ଆସାମ ଲାଇଫ୍ ଦେଖିଛି, ମୋ ବାଲକୋନିରେ ମୁଁ ବସିକି ତାଙ୍କର ଦେଖିଛି, ସ୍ତ୍ରୀ ଲୋକମାନେ ମାନେ କାଲି ଦେଖିଥିବେ ସେମାନେ ବାଲକୋନି ବସି ଚାଷ କରନ୍ତି, ପାହାଡ଼କୁ କାଟି କାଟିକି ଦେଖିଥିବେ ଆପଣ ଟିଭିରେ, ଗାର ଗାର ସେମାନେ ଖଟୁଥିବେ ସକାଳୁ ସନ୍ଧ୍ୟା ଯାଙ୍କେ, ତାଙ୍କୁ ବାନ୍ଧି ଦେଇଥିବେ ଛୁଆମାନଙ୍କୁ, ଯୋଉ ଛୋଟ ଛୁଆ ଯାହାର ଗୋଟେ ପିଠିରେ, ତାଙ୍କର ଗୋଟେ ଝୁଲା ମୋ ପାଖରେ ବି ଅଛି ଗୋଟେ ଥାଏ, ସେଠି ପକେଇ ଦିଅନ୍ତି କଣ କହିଲେ ଧରନ୍ତୁ ଚାହା ହରିକା କାଟିକି ପକାଉଛନ୍ତି, ଏମିତି ପକାନ୍ତି ଆଗ ପଟରେ ଛୁଆକୁ ବାନ୍ଧିବେ, କହିଲେ ଏତେ କଷ୍ଟ କରୁଛନ୍ତି, ଦେଖିବେ ଆପଣଙ୍କ ତାର ପେଟଟା ପ୍ରେଗନେଣ୍ଟ ଥିବ, ବଢୁଥିବ, ଆଜି କାମ କରୁଥିବ, ତାର କାଲି ବି ଡେଲିଭରି ହେଇଗଲେ ସେ ପୁଣି ତା ପରିଣ କାମକୁ ଆସିବ, ସେମାନେ ସେ ଲାଇଫ ବହୁତ ପରିଶ୍ରମ। ଜାମ୍ମୁ କାଶ୍ମୀର ମୁଁ ଯାଇଛି, ଜାମ୍ମୁରୁ କାଶ୍ମୀର ଗଲୁ, କାଶ୍ମୀରରେ ସେତେବେଳକୁ ବରଫ ପଡୁଥିଲା, ଯେତେବେଳେ ତାଙ୍କର ପୋଷ୍ଟିଂ ହେଲା, ପୋଷ୍ଟିଂ ହେଲା ପରେ

0: ବରଫ ସେଇଟା ଗୋଟେ ବରଫଟା ମୋ ହଜବେଣ୍ଡଙ୍କର କିଛି ହେବନି, ମୋର କ'ଣ ହେଲା ଗୋଟେ ବରଫ ପଡ଼ିଲା ପରେ ଗୋଟେ ସ୍କିନ୍ ଆଲର୍ଜି ରେଡ୍ ରେଡ୍ ହେଇଗଲା ସବୁ ଦେହାତ ମାନେ ଇଏ। ସେଥିପାଇଁ ମୁଁ ବେଶୀ ସମୟ ରହିନି। ଇଏ କହିଲେ ଆଇଜିକୁ ଯେ ମୋ ସ୍ତ୍ରୀ ଏଠି ସ୍କିନ୍ ଆଲର୍ଜିରେ, ଗୁଲମାର୍ଗ ହରିକା ଯାଇପାରିବିନି, ନିଶ୍ୱାସ ନେବାକୁ କଷ୍ଟ ହେବ। ସେ କହିଲେ ସିଏ ଗୋଟେ ଶୀତ ଯେଉଁମାନେ ସହି ନପାରିବେ ସେମାନେ ସେଇଟା ଗୋଟେ ବେମାରୀ। ସେ ସେଠୁ କହିଲେ ନାଇଁ ନାଇଁ ଆଇଜିକୁ ମୋତେ ତଳକୁ ପଠାନ୍ତୁ, ଜମ୍ମୁ ପଠାନ୍ତୁ। ସେଠୁ ସେ ଜମ୍ମୁ ପଳାଇଥିଲେ, କିନ୍ତୁ ମୋର ଇଚ୍ଛା ନଥିଲା। କାଶ୍ମୀର ଏତେ ଭଲ ଲାଗୁଥିଲା ମୋତେ, ଆଉ ସେଠି ଆପଣ ଦେଖିବେ ଯାହା ଖାଏ ମାନେ ଏତେ ହଜମ ହେଇଯିବ ସାଙ୍ଗେ ସାଙ୍ଗେ, ଖାଲି ଥଣ୍ଡାଟା ସହିବା ଯେଉଁ କଷ୍ଟ। ଆଉ ମାନେ ନକି ଲେକ୍ ବୋଟ୍ ଲାଇଫ୍ରେ ଆପଣ ଏକୁଟିଆ, ତାଙ୍କ ଲାଇଫ୍ ସେ ଯେଉଁ ଲାଇଫ୍ରେ ମାନେ ଶୁଖିଲା ଜିନିଷ ସବୁ ମାନେ କିଛି ଫ୍ରେଶ୍ ଜିନିଷ ଆପଣ ଏମିତି ପରିବା ବଜାର ମାର୍କେଟ୍ ଏମିତି ଦେଖିବେନି, ସବୁ ଟିଣ ଟିଣ ପରିବା ସବୁ କଟା ହେଇକି ଶୁଖିଲା। ତାଙ୍କେ ତ ସବୁବେଳେ ଚାଷ କରିପାରୁନଥିବେ, କିନ୍ତୁ ଆମେ ତ ସବୁବେଳେ କ୍ଲୋଜ୍ ଘରେ ରହିଲୁ, ସେ କ୍ୱାର୍ଟର୍ ତା ଦେହରେ ଯେଉଁ ଜଳିବା ସବୁ ଯନ୍ତ୍ର ସବୁ ଥିଲା, ମାନେ ଯେମିତି ବାହାରକୁ କିଛି ଝରକା ଫରକା ନଥିବ, ନହେଲେ ତ ଆମର ସହିବା ପାଇଁ ବହୁତ କଷ୍ଟ ହେବ ନା। କିନ୍ତୁ ସେମାନଙ୍କ ଲାଇଫ୍ରେ ମୁଁ କହିଲି ଏମାନେ କେତେ କଷ୍ଟ, ଆଉ ସେଠି ବି ତ ଲୋକ ବଞ୍ଚିଛନ୍ତି। ମାଉଣ୍ଟ ଆବୁଟା ବି ମୋତେ ବହୁତ ଭଲ ଲାଗିଥିଲା, ବେଶୀ ଥଣ୍ଡା ନୁହଁ, ଯେଉଁ ବ୍ରହ୍ମକୁମାରୀ ଆଶ୍ରମ ମେନ୍ ସେଠି ଥିଲା, ସେଇଟା ନକି ଲେକ୍ ଆଉ ଛୋଟିଆ ଜାଗା ପାହାଡ଼ ଉପର। ମୋତେ ପ୍ରାୟ ହିଲ୍ ଷ୍ଟେସନ୍ ଗୁଡ଼ା ମୋତେ ବହୁତ ଭଲ ଲାଗେ, ମାନେ କ'ଣ କହିଲେ ପାହାଡ଼ିମାନଙ୍କ ଜୀବନଟା ମୁଁ ଯେତେ ମୋର ଏକ୍ସପିରିଏନ୍ସ ଦୂରୁ ପାହାଡ଼ି ଲାଇଫ୍ଟା ବହୁତ ଭଲ ଲାଗେ ରହିବାକୁ। ମୋର ସେଠି ଦେହ ଭଲ ରହେ,
1: ପାଣି
0: ଖାଇବା ବହୁତ ଭଲ, ହଜମ ବି ବହୁତ କିଛି ମାନେ ପ୍ରୋବ୍ଲେମ ନଥାଏ। ମତେ ସେଇ ଲାଇଫଟା ମୋର ଆଜି ପର୍ଯ୍ୟନ୍ତ ବି ସେଇ ମାନେ ସେଇଟା ଇଚ୍ଛା ଯେ ହିଲ୍ ଷ୍ଟେସନରେ କିଛି ମତେ ବେମାରୀ କମ ଲୋକଙ୍କୁ,
1: ମାନେ ଆପଣଙ୍କର ଦେହ ସୁସ୍ଥ
0: ରହୁଥିଲା।
1: ଆପଣ ଗୋଟିଏ ଯୌଥ ପରିବାରରୁ ବଢ଼ିଛନ୍ତି, ଯେତେବେଳେ ଶାଶୁଘରକୁ ଗଲେ ଆପଣଙ୍କୁ କେମିତି ଲାଗିଲା?
0: ବହୁତ କଷ୍ଟ ହେଇଛି ପୁରା କହୁଛି ଆଜ୍ଞା, ବହୁତ ରାତିରେ ଶୋଇପାରିବିନି। ଆଟୁ ଘର ଏଇ ଯେଉଁ ମୂଷା ଗୁଡ଼ା ଡଡ ହେଇକି ଚାଲୁଥିବେ, ଆମର ଜମିଦାର ଘର ମାନେ ଆପଣ ଓଡ଼ିଆ ପିକ୍ଚର ବି ସୁଟିଂ ହେଇ ବାପ ଘର ମାନେ ଗାଁରେ ଏଇ ଯେଉଁ କନକଲତା ସୁଟିଂ ହେଇଥିଲା ସେଠି ମାନେ ସେଇ ଘର ଗୁଡ଼ା ଏତେ ବିରାଟ ବିରାଟ ଘରେ ଚଳିବା ମାନେ ଇଏରେ ଭୂତକଟି। ତାପରେ ହଠାତ୍ ମୁଁ ଆଡଜଷ୍ଟ କରିବାକୁ ବହୁତ କଷ୍ଟ, କିନ୍ତୁ ହଁ ସିମ୍ପୁଲ ଲାଇଫ ମାନେ କିଛି ଖରାପ ଲାଗେନି। ମୋ ଶାଶୁ ହରିକା ବି କିଛି ମାନେ କେଉଁଥିରେ ତାଙ୍କର କିଛି ଅବଜେକ୍ସନ ମାନେ ମୁଁ ରୋଷେଇ ପତର ଜଳା ଥିଲା ଚୁଲି ଆଜ୍ଞା, ସେତେବେଳେ ଏଇ ଯେଉଁ ଶୁଖିଲା ପତର ଗୁଡ଼ା ଜଳେଇକି କରୁଥିଲେ ମୋ
1: ଆଜ୍ଞା। ଏ ତ ଆପଣ ଆପଣଙ୍କର ଶାଶୁଘର କଥା କହିଲେ, ଆପଣଙ୍କର ପିଲାବେଳ କୋଉଠି କେମିତି କଟିଥିଲା, ଆଉ ଏବେ ସାଙ୍ଗସାଥିମାନଙ୍କ ସହିତ ଦେଖା ହୁଏ କେବେ?
0: ମୁଁ ମାଟ୍ରିକ ଗାଁରେ ପଢ଼ିଛି, ମେଡ଼ା ସ୍କୁଲ ହାଇସ୍କୁଲରେ ଇଲେଭେନ୍ଥ ପାସ୍ କରିଛି, ଜନ୍ମ ସେଇଠି। ତାପରେ କଟକ ଆସିଛି କଲେଜରେ, ସେଠି ମୋ ବାପା ଗୋଟେ ଫ୍ରିଡମ୍ ଫାଇଟର ଥିଲେ, ସେ ଗାଁ ଲାଇଫ ଜମିବାଡ଼ି ଦେଖୁଥିଲେ ବଡ଼ବାପା ହରିକା। ଏଠି ବିଜନେସ୍ ଥିଲା ଆମର, ଫ୍ୟାକ୍ଟ୍ରି ବହୁତ ଫ୍ୟାକ୍ଟ୍ରି ଥିଲା, କିନ୍ତୁ ବାପା ଗାଁରେ ଦେଶ ସେବା କରିକି ମାନେ ଗାଁ ଚେୟାରମ୍ୟାନ୍ ଥିଲେ ବ୍ଲକ ଅଫିସର, ତେଣୁ ସେ ଜିନିଷ ସେ ସଂସ୍କାରଟା ମୋ ଦେହରେ ବି ଅଛି। ମୋ ବାପା ସେତିକି କରିଥିଲେ ବୋଲି ଆଜି ବୋଧେ ଆମେ ସବୁ ଜାଗାରେ ଆମେ ଆଡଜଷ୍ଟ କରିପାରୁ।
1: ସେଇ ସମୟରେ ଆପଣ ଏତେ ପାଠ ପଢ଼ିଥିଲେ, କିନ୍ତୁ ଦିନ ଥିଲା ଝିଅମାନେ ଘରୁ ପଦାକୁ ଗୋଡ଼ କାଢ଼ିବା ବହୁତ କଷ୍ଟ ଥିଲା, କିନ୍ତୁ ଆପଣ କେମିତି ପାଠ ପଢ଼ିଲେ
0: ସେ ସମୟରେ? ବାପା ତ ହଁ ପଢ଼ିବ ମୋ ଝିଅ, ସେ ଥିଲା ସେଇ ନୀତି ଥିଲା ଆମ ଘରେ, ମାନେ ସେଇଟା ସବୁ ମୋ ଉପର ଭଉଣୀ ବି ବିଏ ଯାଙ୍କେ ଯାଇଛି, ସବା ବଡ଼ ଭଉଣୀ ଆମେ ଆଶ୍ଚର୍ଯ୍ୟ ହେଉଛୁ। ମୋର ସବା ବଡ଼ ଭଉଣୀ 1955 ବାହାଘର ତାଙ୍କର, 1955 ସେତେବେଳକୁ ମୋର ମାନେ ମୁଁ 3-4 ବର୍ଷର, 8 ଭାଇ ଭଉଣୀ ଆମେ। କିନ୍ତୁ ସିଏ ସେତେବେଳେ ବି ମୋ ଜେଜେମା କେମିତି ତାଙ୍କୁ, ସିଏ ବି କଲେଜରେ ପଢ଼ିଥିଲେ, କଟକରେ ଘର ଥିଲା ଆମର ବଡ଼ବାପାଙ୍କ, ସିଏ ବି କଲେଜରେ ପଢ଼ିକି ହେଲ୍ଥ ଡାଇରେକ୍ଟର ଯିଏ ଥିଲେ ମେଡ଼ିକାଲ କଲେଜର ତାଙ୍କୁ ଡାକ୍ତର ବାହା ହେଇଥିଲେ ବଡ଼ ଭଉଣୀ। ସେତେବେଳେ ବି ମୁଁ କହିଲି ବୋଉକୁ ଆମେ ଆଶ୍ଚର୍ଯ୍ୟ ପଚାରୁ ଯେ ନାନୀଙ୍କର ସବୁ ସାଙ୍ଗ କେହି ପାଠ ପଢ଼ିଲେନି, ବାହା ହେଇଗଲେ ପଞ୍ଚମ ଷଷ୍ଠ, ଗାଁରେ ସବୁ ବାହା ହେଇଯାଉଥିଲେ ତ। କିନ୍ତୁ ବୋଉ କହିଲା କେଜାଣି ତୋ ଜେଜେମା ସିଏ ବଡ଼ ଥିଲେ, ସେ କେବେ କହିନାହାନ୍ତି ଯେ ନାଇଁ ତାକୁ ବାହାଘର କରିଦେବ, ସେ କଟକରେ ରହିକି ପାଠ ପଢ଼ୁଥିଲେ, କଲେଜ ପ୍ଲସ୍ ଟୁ ପଢ଼ୁଥିଲେ, ବାହାଘର ହେଇଛି ସେକାଳରେ କୁହନ୍ତୁ। ମୋର ତ ବହୁତ ଆଗକୁ ମୁଁ ଆସିଗଲିଣି, ମାନେ ମୁଁ ପଢ଼ିଲା ବେଳକୁ 70 ହେଇଗଲାଣି, ସିଏ 1955 ନାନୀଙ୍କର ବାହାଘର
1: ଆଜ୍ଞା।
0: ସେକାଳେ ସେ ବି ଡାକ୍ତର ବାହା ହେଇଥିଲେ, ସେକାଳରେ ବୋଧେ ବାପା ମାନେ ଥିଲା ତାଙ୍କର ମେଣ୍ଟାଲିଟି ଜେଜେମା ହରିକାଙ୍କର ଯେ ନା ଆମ ଝିଅ ମାନେ ଝିଅମାନେ ପାଠ ପଢ଼ିବେ।
1: ଏବେ ପରିବାରରେ କିଏ ଅଛନ୍ତି?
0: ଦିଅର ଯା ନଣନ୍ଦ, 3 ନଣନ୍ଦ ଭଣଜା ଭାଣିଜୀ ସବୁ ଅଛନ୍ତି ଗାଁରେ। ସାଲେପୁରରେ ସାନ ଦିଅର ହେଡ଼ମାଷ୍ଟର ଥିଲେ, ସ୍କୁଲର ରିଟାୟାର୍ଡ କରିଛନ୍ତି। ଯା

0: ଆଜି ଟିଚର ସାନ ଯାଏ
1: ଆପଣଙ୍କ ପିଲାମାନେ କଣ କରୁଛନ୍ତି?
0: ମୋର ଗୋଟିଏ ଝିଅ, ସେ ତାର ତା ସଂସାର କରୁଛି, ସେ ତ କହିଲେ ଯେ ଚାକିରି ସେ କରିବନି ଆଉ ସେ କଣ।
1: ଆଜ୍ଞା, ଆପଣ ତା ମାନେ ବର୍ତ୍ତମାନ ଏକା?
0: ଏକା।
1: ଆଜ୍ଞା, ବର୍ତ୍ତମାନ କଣ କରୁଛନ୍ତି ଆପଣ?
0: ମୁଁ ଅବସର ସମୟ ପାଇଲେ ଲେଖାଲେଖି କରେ। ଈଶ୍ୱର ବିଶ୍ୱାସୀ ମୁଁ ଜନ୍ମରୁ ଥିଲି, ଏବେ ବି ଅଛି, ଆଉ ତାଙ୍କ ଉପରେ ମୋର ବହୁତ ବିଶ୍ୱାସ। ଆଉ ତାଙ୍କୁ ନେଇକି ମୋ ଝିଅ ବି ବହୁତ ଭଲରେ ଜାଗାରେ ବାହା ହେଇଛି, ଭଲ ମାନେ ବହୁତ ତାର ଭଲ ମାନେ ସବୁ। ଆଉ ମୋ ହଜବ୍ୟାଣ୍ଡ ବି ବହୁତ ଭଲରେ ତାଙ୍କ ମାନେ ଇମାନଦାରୀ ସିଏ ରଖିପାରିଛନ୍ତି ମୋର, ମୁଁ ଭାବେ ମୋ ବିଶ୍ୱାସରୁ ସିଏ ବହୁତ କିଛି ବିପଦରୁ ମୁକ୍ତ ହେଇଛନ୍ତି।
1: ଆଜ୍ଞା, ସେଇଟା ମାନେ ଆପଣ ସମୟ ପାଇଲେ ପୂଜାପୂଜି ମଧ୍ୟ
0: କରେ। ତାପରେ ମୁଁ ମୋର ମ୍ୟୁଜିକ ଉପରେ ବି ବହୁତ, ମୁଁ ଗିଟାର ଶିଖୁଥିଲି, ମୁଁ ସମୟ ପାଇଲେ ବହୁତ ଗୀତ ଶୁଣେ, ପୁରୁଣା ଓଲ୍ଡ ସଙ୍ଗ ଗୁଡା ଭଲ ଲାଗେ।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର।

0: ଆପଣ କହୁଥିଲେ ଯେ ଲେଖାଲେଖି କରନ୍ତି, ଆପଣ କୋଉ ଧରଣର ଲେଖା ଲେଖିବାକୁ ବେଶି ପସନ୍ଦ କରନ୍ତି?
1: ପଦ୍ୟ ଲେଖାଲେଖି ପସନ୍ଦ କରେ
0: ଆଜ୍ଞା,
1: ମାନେ ଡେଲି ମୋର ଗୋଟେ ଅଭ୍ୟାସ, ମୁଁ ସକାଳୁ ଚା ପିଲେ ପେପର ପଢେ, ସେଥିରୁ ମୁଁ କଲେକ୍ସନ ଦେଖିଲି ଗୋଟେ ଗୋଟେ ବାହାରେ ଯେ ସେଇଟା ପିଲାମାନଙ୍କ ପାଇଁ ଗୋଟେ ପ୍ରେରଣା ହେବ ଯେ ଏଇଟା ଯଦି ସେମାନେ ପଢ଼ିବେ କାଳେ ବଡ଼ମାନଙ୍କୁ ପାଇଁ ସମୟ ସେମାନେ ବାହାର କରିବେ ଯେ ଆମେ ଲଣ୍ଡନ ଯାଉ ଆମେରିକା ଯାଉ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ୁ ପଛେ କିନ୍ତୁ ଏଇଟା ଆମ ପାଇଁ ନିହାତି ଦରକାର ଆଶୀର୍ବାଦ, ମାନେ ଯୋଉଠି ବଡ଼ମାନଙ୍କ ଜଣେ ବୟସ୍କ ଲୋକ ବସିଛନ୍ତି ତାଙ୍କୁ ମୁଣ୍ଡିଆ ମାରିବା, ତାଙ୍କ ସାଙ୍ଗରେ ହସିକି କଥା, ସେ ପଚାରିଲା ବାପା କୁଆଡ଼େ ମାନେ କ'ଣ କରୁଛୁ, ସମୟ ଦେବା ପାଞ୍ଚ ମିନିଟ୍ ପ୍ରେସେଣ୍ଟ, ସେଇଟା କାଳେ ହେବ ବୋଲି ମୁଁ ସେ କଲେକ୍ସନ୍ ଗୁଡ଼ା କରିକି ପିଲାମାନଙ୍କୁ ବାଣ୍ଟିଛି ବି ବହୁତ, ମାନେ ଆମରି ଫ୍ୟାମିଲିରେ ବି ବହୁତ ବାଣ୍ଟିଛି, ବାହାରେ ବି ମୁଁ ଯୋଉଠି ଛପେଇଥିଲି ସେ ବି ଗୋଟେ ରଖିଲେ କହିଲେ ମ୍ୟାଡମ୍ ବଢ଼ିଆ ହେଇଛି,
0: ଏମିତି ଆପଣ ପିଲାଙ୍କ ପାଇଁ ଲେଖିଥିଲେ। ତା ଛଡ଼ା ଆପଣ କହୁଥିଲେ ଯେ କବିତା ମଧ୍ୟ ଲେଖିଛନ୍ତି, ତାର କିଛି ଅଂଶ ଟିକେ ଆମର ଭଉଣୀମାନଙ୍କୁ ଶୁଣେଇ ଦିଅନ୍ତୁ।
1: ଅଶ୍ରୁ

0: ଧାରେ ଧରି ଲେଖନୀ ନଚାଲେ ଖୋଜିମି ମୁଁ ତତେ କେଉଁଠି, ତୋର ପିଲାମାନେ ଆଶ୍ରାହୀନ ହେଲେ ପ୍ରେରଣା ଯେ ଆଜି ହଜିଛି, ଶୈଶବ କାଳରୁ ଜଞ୍ଜାଳ ପଥରେ ଆରମ୍ଭିଲୁ ତୋର ସଂସାର, ବାପା ଯେ ଆମର ଦେଶ ସେବି ଥିଲେ ସାଥି ଦେଲେ ନାହିଁ ତୋର, ମାତା କୁନ୍ତୀ ସମ ସତ୍ୟନାୟ ଧର୍ମେ ଧର୍ମ କରାଇଲୁ ଆମକୁ, ସନ୍ତାନ ସୁଖରେ ସୁଖ ମଣୁଥିଲୁ ବ୍ରତ କରିଥିଲୁ ତ୍ୟାଗକୁ, 13 ବର୍ଷ ଦିନେ ଆସି ଭେଡ଼ା ଗ୍ରାମ ବୋଉ ହେଲୁ ଏଇ ବଂଶରେ, ପରିବାରମାନ ସମ୍ମାନ ବଢ଼ାଇ ଟେକ ରଖିଥିଲୁ ଘରର, ପିତା ସମ ବଡ଼ ଭାଇ ଯେ ଆମର ଭାଉଜ ମାଆର ସମାନ, ତୋରି ନିମନ୍ତେ ସତତ ଜାଗ୍ରତ ସଦା ବୁଝୁଥିଲେ ତୋ ମନ, ଅଶ୍ରୁର ଅର୍ଘ୍ୟ ଢାଳି ଦେଇ ଆଜି ଜାଳୁଛି ପ୍ରଦୀପ ମନ୍ଦିରେ, ମୋ ବୋଉ ଆଜି ନିର୍ବାଣ ପାଉ ସଦା ସୁଖେ ରହୁ ବୈକୁଣ୍ଠରେ।
1: ତେବେ ଆପଣ ନିଜକୁ ସୁସ୍ଥ ରଖିବା ପାଇଁ କଣ କରୁଛନ୍ତି?
0: ପ୍ରାଣାୟାମ ତ କରେ,
1: ଯୋଗ ପ୍ରାଣାୟାମ କରନ୍ତି,
0: ପ୍ରାଣାୟାମ ଆଉ ସେ ଯୋଉ ଏଇଟା, ତାପରେ ମୋର ଅଣ୍ଟା ଟିକେ 18 ମାସ ଗଲେ ସେଥିପାଇଁ ବି ଏକ୍ସରସାଇଜ ଦରକାର, ଯୋଗ ମାନେ ଖାଲି ଓମ୍ ମାନେ ଚେତାମୌଲି ପକେଇ ଯେତିକି ସମୟ ବସିପାରିବି ସେତିକି ସମୟ ମୁଁ କରେ। ତାପରେ ମୋର ଗୋଟେ ହେଲା ମୋର ଖାଇବା ଷ୍ଟାଇଲ ବିଲକୁଲ ଅଲଗା, ମାନେ ବେଶୀ ତେଲ ମସଲା ଏସବୁ ମୁଁ ଖାଏନି, ଆଉ ମାନେ ଏମିତି ହଠାତ୍ ଫାଷ୍ଟଫୁଡ଼ ହରିକା ଏମିତି ବାହାରେ ଛଣା ଛଣି ଏସବୁ ଜିନିଷ ଖାଏନି, ଏ ଏତିକି ତ ମୁଁ ସେଇଥିରେ ବେଶୀ ବଏଲ୍ଡ ସୁପ୍ ଜୁସ୍ ଏଇଗୁଡ଼ା ଉପରେ ମୋର ବହୁତ ମାନେ ଲାଇକିଂ, ନହେଲେ ଯଦି ନନ୍ଭେଜ୍ ଉପରେ ଖାଇଲେ ସେଇଟା ଷ୍ଟିଉ ଟାଇପ୍ର, ଆଜିକାଲି କେତେ ଭେରାଇଟିର ମିଳୁଛି, ମୋଷ୍ଟ ଅଲ୍ଲି ତେଲ ମସଲା ଯେଉଁଥିରେ ଅଧିକା ମୁଁ ସେଇଟା ଖାଇପାରେ, ପ୍ଲେନ୍ ଡାଲମା ପାଣି ଟିକେ ଥିବ, ଗାଢ଼ା ଡାଲମା ବି ନୁହଁ
1: ସେଗୁଡ଼ା ବି ଖାଆନ୍ତି। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଆପଣ କହିଲେ ଯୋଗ ପ୍ରାଣାୟାମ କରନ୍ତି, ଏଇ ଯୋଗ କରିବା କାହିଁକି ଜରୁରୀ ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
0: ଯୋଗ କଲେ ଆଜ୍ଞା ଯାହାର ଯୋଉ କେତେ ପ୍ରକାର କଷ୍ଟ ରହୁଛି ସଂସାର କରି, ଯେଉଁମାନେ ବହୁତ ଲୋକଙ୍କର ବହୁତ ପ୍ରକାର, ମୋର କ'ଣ କଷ୍ଟ ଆଉ କାହାର କ'ଣ କଷ୍ଟ, ମୁଁ ଦେଖେ ମେଣ୍ଟାଲ ମାନେ ଟେନସନଟା ନେଲେ ବିଚଳିତ ହେଲେ ଆପଣ ବେମାର ରହିବେ, ଆପଣ କିଛି କରିପାରିବେନି, ଆପଣ ସେଇଟା କଲେ ଆପଣଙ୍କର ମାଇଣ୍ଡ ଫ୍ରେଶ ରହୁଛି, ମ୍ୟୁଜିକଟା ଶୁଣିଲେ ମାଇଣ୍ଡ ଫ୍ରେଶ ରହୁଛି,
1: ସମୟ ବାହାର କରି କିଛି ସମୟ ଯୋଗ ପ୍ରାଣାୟାମ ଜରୁରୀ। ତା ଛଡା ଆପଣ ଆମ କାର୍ଯ୍ୟକ୍ରମକୁ ନିୟମିତ ଭାବରେ ଶୁଣିଥାନ୍ତି?
0: ପିଲାଦିନୁ ମୁଁ ରେଡିଓ ଥିଲା ଯେତେବେଳେ ସେତେବେଳେ ମୁଁ ନ୍ୟୁଜଟା ଶୁଣୁଥିଲି, ବିବିଧ ଭାରତୀ ଗୀତ ସବୁ ବଢ଼ିଆ ଲାଗେ, ଓଡ଼ିଆ ଗୀତ ଗୁଡା ଶୁଣୁଥିଲି ସେତେବେଳେ ଗାଁ ସ୍କୁଲରେ ପଢିଲା ବେଳେ, ଏବେ ତ ରେଡିଓର ଯୋଉ ଆପ୍ରେ ମୋବାଇଲ
1: ଶୁଣୁଛନ୍ତି ଆପଣ ଆମ କାର୍ଯ୍ୟକ୍ରମକୁ। ତେବେ ଆପଣ ଏମିତି ଆମ କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ, ଆଜି ଆପଣ ଆସିଲେ ଆମ ଷ୍ଟୁଡିଓକୁ, ଆପଣଙ୍କର ଅନୁଭୂତିର କଥା ଅଭିଜ୍ଞତାର କଥା ଆମ ସହିତ ବାଣ୍ଟିଲେ, ଆମର ଶ୍ରୋତାଭଉଣୀମାନେ ମଧ୍ୟ ଶୁଣିଲେ, ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଆଜି ଆଳାପରେ ଶୁଣିଲେ ତରଙ୍ଗବାଳା ତ୍ରିପାଠୀଙ୍କ ସହିତ ସାକ୍ଷାତକାର। ଆପଣମାନେ ତ ଆମର କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି, କିନ୍ତୁ ଚିଠି ଲେଖିବାକୁ ଆଦୌ ଭୁଲିବେନି। ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।

0: ଶୁଣିଲେ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଷୟିକ ପ୍ରସଙ୍ଗ ନେଇ ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କୋଲୁଜିୟମ୍ ପ୍ରତିଷ୍ଠା କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୋଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। 2025-2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱର ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସ୍କୃତି ପ୍ରତି 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ प्रिसीशन गाइडेड मिसाइल यूएलपीजीएम भी शेष पर्याय विकास परीक्षण सफलतार सह संपन्न होईछि। आंध्रप्रदेशर कुर्नूल निकटस्थ डीआरडीओ परीक्षण परिसर में आकाशरु भूमि एवं आकाशरु आकाश वर्गरे परीक्षण करा जायछि। आत्मनिर्भर भारत पदक्षेप अधीन स्वदेशी प्रतिरक्षा क्षमता को सुदृढ़ करिबा दिगरे एही सफलता उल्लेखनीय सब्यस्त हेबो। युद्ध परिस्थिति रे क्षेपणास्त्र सठिक आक्रमण दक्षता निर्भरयोग्यता एवं प्रभावशाली प्रदर्शन संभव होई पारिबो। आपण माने संवाद सुनुछंती आकाशवाणीरु। मेघालयर उमरोई सामरिक घाटी बहुपक्षीय सामरिक अभ्यास प्रगति 2026 आज आरंभ। प्रतिरक्षा मंत्रालय कहिछि एही कार्यक्रम में 12 बंधुत्व राष्ट्र अंशग्रहण करिछन्ति। भूटान, कैम्बोडिया, इंडोनेशिया, लाओस, मालेशिया, मालद्वीप, म्यांमार, नेपाल, फिलिपाइन्स, सेचेल्स, श्रीलंका एवं भियतनाम। एही अभ्यास अंशग्रहणकारी राष्ट्रगुडी को सेना परिचालना क्षेत्र में वृत्तिगत आदान प्रदान, परस्पर अभिज्ञतार शिक्षा एवं सुदृढ़ सामरिक संपर्क गठन करिबार एक मंच प्रदान करिबो। उद्घाटनी समारोह को संबोधन करि भारतीय सेनार पदातिक बाहिनीर अतिरिक्त महानिर्देशक मेजर जनरल सुनील सियोरांग सुरक्षा संपर्कित आह्वानगुडिकर मुकाबिला करिबार पारस्परिक संपर्क गुरुत्व उपरे आलोकपात करिछन्ति। दुई सप्ताह धरि एही अभ्यास जारी रहिबो। बेजिंग ठारे आज चीन राष्ट्रपति शी जिनपिंग एवं रूस राष्ट्रपति व्लादिमीर पुटिन विभिन्न प्रसंग नहीं आलोचना होई। द्विपाक्षिक संपर्क, ईरान और यूक्रेन संघर्ष एवं आंतर्जातिक वाणिज्य समेत विभिन्न प्रमुख वैश्विक प्रसंग उपर उभय नेता मत विनिमय करथिबा जणापड़िछि। चीनर वैदेशिक मंत्रालय ए संपर्क में सूचना दे कहिछि एही आलोचना बेजिंग और मस्को मध्यरे रणनैतिक सहभागिता को अधिक सुदृढ़ करिबो। एथिसह जातिसंघ, एशियो एवं ब्रिक्स भली संगठनगुड़िक माध्यम समन्वय को अधिक वृद्धि करने लक्ष्य नहीं उभय नेता मत विनिमय कर। मंत्रालय कहिछि चीन और रूस द्विपाक्षिक वाणिज्य कारबार 200 बिलियन अमेरिकी डॉलर को अतिक्रम कर। फ्रांस में आसंता मास आयोजित होगाक G7 शिखर सम्मेलन में आमेरिका राष्ट्रपति डोनाल्ड ट्रंप जोगदेवे। ह्वाइट हाउस जने प्रवक्ता सूचना अनुजाई दक्षिण पूर्व फ्रांस एवियन लेस वेन्स आसंता 15-17 तारीख पर्यंत शिखर सम्मेलन अनुष्ठित होब। सम्मेलन में कृत्रिम बुद्धिमत्ता, वाणिज्य, गुरुत्वपूर्ण खनिज सामग्री, विश्व सुरक्षा समेत विभिन्न प्रसंग उपर आलोचना होवार संभावना रही। ईरान संघर्ष परिप्रेक्षीरे वाशिंगटन एवं अन्य यूरोपीय सहयोगी राष्ट्रगुड़िक मध्यरे ह्रास पाउथिबा संपर्क परिप्रेक्षीरे सम्मेलन में श्री ट्रंप को योगदान को गुरुत्वपूर्ण मने करा जाउछि। इबोला प्रकोपरे कंगोरे मृत्यु संख्या 136 को वृद्धि पाई। देशर पूर्व भागरे एहा अधिक व्यापीथिबा सेठाकर स्वास्थ्यमंत्री रोजर पांबा सूचना देइछंती। कंगो स्वास्थ्य कर्तृपक्ष देइथिबा सूचना अनुजाई देशरे 543 संदिग्ध रहिथिबा बेले 32 जन संक्रमित होइथिबा जणापडिछि। पड़ोसी उगांडारे मध्य 2 संक्रमित मामला रिपोर्ट होइछि। कंगो एबे 17 इबोला प्रकोपर सम्मुखीन होईछि। पूर्वरु 2007 एवं 2012 मध्य 2 लेखाए इबोला संक्रमण देखिबाकु मिलिथिला। सेतेबेले संक्रमित लोकंक मध्यरु प्राय 30% मृत्यु होईथिला। आईपीएल क्रिकेट रे आज कोलकाता नाइट राइडर्स एवं मुंबई इंडियंस मध्यरे मैच खेलाजिबो। कोलकाता ईडन गार्डन्स ठारे एही मैच संध्या 7:30 आरंभ होबो। गतकालीर मैच रे राजस्थान रॉयल्स लखनऊ सुपर जायंट्स को 7 विकेट रे परास्त करिथिला। महिला साफ फुटबल चैंपियनशिप 2026 प्रतियोगिता पई भारतीय दल घोषणा करा जायछि। वरिष्ठ महिला फुटबल दल मुख्य प्रशिक्षक क्रिस्पिन छेत्री गतकाली 26 जने दल घोषणा करिछन्ति। गोवार मार्गाओर पंडित जवाहरलाल नेहरू स्टेडियम ठारे एही प्रतियोगिता आसंता 25 जून 6 तारीख पर्यंत चलिबो। भारत ग्रुप बी रे सामिल होईछि। उद्घाटनी दिवस रे मालदीप विरुद्ध रे भारत एहार अभियान आरंभ करिबो। 31 तारीख रे भारत बांग्लादेश मध्यरे मैच खेला। ग्रुप ए रे नेपाल, श्रीलंका एवं भूटान सामिल होइछन्ती। भारत उत्तर पश्चिम केन्द्रीय अंचल में सप्ताहक पर्यंत अत्यधिक गरम परिस्थिति अनुभूत हो भारतीय पाणीपाग विभाग अनुमान करिछि। ओडिशा समेत दिल्ली, पंजाब, हरियाणा, चंडीगढ़, छत्तीसगढ़, राजस्थान, तेलंगाना एवं उत्तराखंड में आगामी 4 पर्यंत प्रबल ग्रीष्म परिस्थिति जारी रहिबो बोली पाणीपाग विभाग कहिछि। मुख्य संवाद गुडिक पुनी थरे इटाली गस्त अवसर में प्रतिपक्ष भारत मध्यप्राच्य यूरोप अर्थनैतिक करिडर उपर आलोचना केन्द्रीभूत हो प्रधानमंत्री କରି ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପଟ୍ଟନାୟକ ମୁଖ୍ୟ ସମ୍ବାଦ ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ ପ୍ରୟାସରେ ଜାପାନ ନିଜର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି ଆଲୋଚନା ସମୟରେ ରାଜ୍ୟର ବୌଦ୍ଧ ସର୍କିଟ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଜାପାନ ସହ ପର୍ଯ୍ୟଟନ ବ୍ୟବସାୟର ବିକାଶ ପାଇଁ ମୁଖ୍ୟ ମାଧ୍ୟମ ହେବ ବୋଲି ବୈଠକରୁ ଜଣାପଡ଼ିଛି ରାଜ୍ୟର ଯୁବକ ଯୁବତୀମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଜାପାନର କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି ଜାପାନର ତତୁଆରୀ ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି କଳା ସଂସ୍କୃତି ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସୁସମ୍ପର୍କ ସ୍ଥାପନ କରିବେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ
1: ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତା'ର ଆଜି ଅନ୍ତ ଘଟିଛି ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି ତା ସହିତ ଆହୁରି ବି ରହିଛି results.digilocker.gov.in ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ
0: ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି ରାଜ୍ୟର 3,40,00,000ରୁ ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ଏନେଇ ଶ୍ରୀ ମିଶ୍ର କହନ୍ତି
2: ଯେଉଁ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ ସେ ଯେଉଁ ବିଏଲ୍ଓ

0: ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକ ଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର 3 ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲି, ଉଲୁଣ୍ଡା ବ୍ଲକର ବ୍ରାହ୍ମଣୀପାଲି ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ 1 ପଡ଼ିଆରୁ ପୋଡ଼ିୟମ୍ର ଆନ୍ତଃ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ସି ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମା ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବାବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମା ମାଝିଗୌରୀ ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏଚ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ

ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ତେବେ ଆଜି ଏଥିରେ ଶୁଣନ୍ତୁ କଥାଚିତ୍ର ଭକ୍ତ ସାଲବେଗର କିଛି ଗୀତ। ପ୍ରଥମେ ଗାଇଛନ୍ତି ଭିକାରୀ ଚରଣ ବଳ।

ସେତେବେଳେ ଯାଇ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣୁଥିଲେ। ରେଲକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ କେତୋଟି ଭକ୍ତିଗୀତ। ଆଜି ସନ୍ଧ୍ୟାରେ ଏହି ଭକ୍ତିଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସିଦ୍ଧାର୍ଥ ମିଶ୍ର। ଶିଳ୍ପୀ ଗାଇଛନ୍ତି ସଞ୍ଜୟ ମହାକୁଡ଼ଙ୍କ ରଚନାରୁ।

ଆଜି ସନ୍ଧ୍ୟାରେ ଭକ୍ତିଗୀତ ଗୀତ କାର୍ଯ୍ୟକ୍ରମର ଏଥର ଶିଳ୍ପୀ ପଙ୍କଜ ଜାଲ, ଶିଳ୍ପୀଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନା।

ଶୁଣିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଶ୍ୱେତଲିନା, ଗୀତିକାର ମନୋଜ ପାତଲ।

କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ଆଲବମ୍ ଗୀତଟି ନେଇଛୁ ଶିଳ୍ପୀ ବରୁଣ ମିଶ୍ର ଓ ଶାନ୍ତିଙ୍କ କଣ୍ଠରୁ, ଗୀତିକାର ମନୋଜ ପାତଲ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ।
1: ଶୁଣନ୍ତୁ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।
2: ବିଦ୍ୟା ଅଟଇ ମହାଧନ, ବାଳକ କରେ ଉପାର୍ଜନ, ଏକଥା ଆମେ ସମସ୍ତେ କହିଥିବାର ଶୁଣିଥାଉ। ପ୍ରକୃତରେ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା, ଶିଖିନଥିବା କଥା ମଧ୍ୟ ଆମେ ପାଠ ପଢ଼ିବା ଦ୍ୱାରା ଶିଖିପାରିଥାଉ। ତେବେ ଯେତେ ଅଧିକ ଆମେ ପଢ଼ିବା ସେତେ ଆମର ଜାଣିବାର ଆଗ୍ରହ ବଢ଼ିବ। ବିଦ୍ୟା ହେଉଛି ଅମୂଲ୍ୟ, ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ, ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ, ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା। ତେବେ ଖାଲି ଯେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା ତା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ ଏ ସମ୍ପର୍କରେ କଥା ହେବା ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସହିତ।
3: ସାର୍ ନମସ୍କାର।
4: ନମସ୍କାର ମ୍ୟାଡମ୍,
3: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍।
4: ଧନ୍ୟବାଦ ମ୍ୟାଡମ୍।
2: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
4: ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି। ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢିବେ ତାହେଲେ ନିଶ୍ଚିତ ଭାବେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି କରିବେ। ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିଗଲା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯୋଉ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯୋଉ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି ତାହା ଆଉ ଆସିପାରିବ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଥିବେ ମ୍ୟାଡମ୍, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା ତାହେଲେ ଆମକୁ କରୋନା ଜୀବାଣୁ ଆସିବ ନାହିଁ, ଆମ ପାଖକୁ ଆସିବ ନାହିଁ। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କହିବି ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
3: ସାର୍, ଆପଣ ଯୋଉ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଲାଙ୍କୁ, ସେଇଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝାଉଛନ୍ତି? ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି? ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
4: ମ୍ୟାଡମ୍, ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟାକି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ ସେଇ ବିଦ୍ୟାଳୟ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶ କୁ ସଫା ରଖିବା, ସ୍ୱଚ୍ଛତା ବିଷୟରେ କିଛି ଜାଣିବ, ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସିଏ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତୁରା ରହିବା ସହିତ ଆମ ପରିବେଶକୁ ସଫା ସୁତୁରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏହି ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ। ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି। ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରିମଣ୍ଡଳ କରାଯାଇଛି ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହୁଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନା ନାହିଁ, ତାଙ୍କର କପଡ଼ା ସଫା ଅଛି ନା ନାହିଁ, ତାଙ୍କର ନଖ ଯୋଉ ଚୁଟି ତାଙ୍କର ଠିକଠାକ କଟା ହେଇଛି ନା ନାହିଁ, କାଟିଛନ୍ତି ନା ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯୋଉମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମ୍ରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତେଣୁ ତାଙ୍କୁ ଆମେ କହିଥାଉ।

0: ଭାବରେ ଆମେ ତାଙ୍କୁ ସଚେତନ କରିବୁ ଯେ ତମେ ପରିଷ୍କାର ରୁହ, ଭଲ କପଡା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ, ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ। ଆଉ ତା ସମୟରେ ଆମ ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନନେସ ଡ୍ରାଇଭ କରାଯାଏ, ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାସ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝା ହଉଛି?
0: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ, ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା। ଯୋଉ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି, କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ, କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡି ରଗଡି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ସାର୍ ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
0: ଆଜ୍ଞା ମ୍ୟାଡାମ, ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ, ଆମେ କହିବା ଏବଂ କାର୍ଯ୍ୟରେ କରିବା ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର, ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି, ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରୁଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର, ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ, ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବେ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ, ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମ୍ୟାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଗୋଟେ ଜରିଟ ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର୍ ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା, ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯାହା ହଉ ସାର୍, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ, ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇ

0: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ, ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ, ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ବିସ୍ତୃତ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ ଜେନେରାଲ ଇସିକାୱା ଓସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନସୁଲ ଜେନେରାଲ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୁରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନ୍ୟୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯୋଉ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହେଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହେଇଯାଇଛି। ଆମେ ତାପରେ ୟାକୁ ତାର ଯୋଉ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯୋଉ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯୋଉ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯୋଉ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ।
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ

ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନ୍ଲୋଡ୍ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 398,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର ଦୁଇଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର ଦୁଇଟି ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 କିଲୋମିଟର ଦୂରଗାମୀ ଏହି ରକେଟ୍ ମାତ୍ର 2 ମିଟରର ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ଘଣ୍ଟା ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନିଟ୍ ୟୁଜି

0: ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର ଝାଡ଼ଖଣ୍ଡ ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳ ସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ। ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନକରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣାଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

0: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 7ଟା। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
1: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ଭଗଲା ମାଝି ଏବଂ ତାଙ୍କର ସାଥୀ କଳାକାରମାନେ। ଶିଶୁ ଜନ୍ମ ହେବା ପରେ ସମାଜରେ ଜାତି ଧର୍ମରେ ସ୍ୱୀକୃତ ହେବା ପାଇଁ ଅନେକ ଜିନିଷ ଆବଶ୍ୟକ ହୋଇଥାଏ। ଗୀତଟି ଏହି ମର୍ମର।

ନବଜାତ ଶିଶୁଟି ଜନ୍ମ ହେଲା ପରେ ଗାଁର ସ୍ତ୍ରୀ ଲୋକମାନେ ଶିଶୁର ପ୍ରତିଟି ଅଙ୍ଗର ସୌନ୍ଦର୍ଯ୍ୟ ଆଣିବା ପାଇଁ ଏହି ଗୀତଟି ଗାଇଛନ୍ତି।

ଅଗଲା ମାଝି ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ହୁଡ଼ଗୁ ମାଝି, ଧୀରେନ ହାସଦା, ମୋଗଲ ମାଝି, ଲସ ମାଝି, ବୁଧରାୟ ମାଝି, ପାନ ଟୁଡ଼ୁ, ପମା ମାଝି, ସଲମା ମାଝି ଏବଂ ଚିତ ମାଝି।

ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା

0: ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି। ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ। ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର୍ର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍କକ୍ତ କରିଛି। ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ ଓ ଇଟାଲୀ କେ ବିଚ୍ କରିବୀ ସହଯୋଗ ଓ ସାମଞ୍ଜସ୍ୟକୁ ଦର୍ଶାତା ହେ ଉନକେ ନେତୃତ୍ୱ ମେ ହମାରେ ସମ୍ବନ୍ଧକୁ ନଇ ଗତି, ନଇ ଦିଶା ଓ ନୟା ଆତ୍ମବିଶ୍ୱାସ ମିଳା ହେ। ମୁଝେ ଖୁସି ହେ କି ହମ ଅପନେ ସମ୍ବନ୍ଧକୁ ଅପଗ୍ରେଡ କରତେ ହୁଏ ସ୍ପେଶାଲ ଷ୍ଟ୍ରାଟେଜିକ ପାର୍ଟନରସିପ କି ଘୋଷଣା କର ରହେ ହେଁ।
1: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ମଧ୍ୟରେ ବନ୍ଧୁତା, ସମ୍ମାନ ଏବଂ ପାରସ୍କରିକ ବିଶ୍ୱାସ ଉପରେ ଆଧାରିତ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା, ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି, ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧନ କ୍ଷମତା, ବୃହତ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହରମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ

ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ବୈଠକରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟ୍ୱର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ମନ୍ତ୍ରାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଏହାଦ୍ୱାରା ଭୁଲ ସୂଚନାର ପ୍ରସାରଣକୁ ଶୀଘ୍ର ରୋକାଯାଇପାରିବା ସହ ପରୀକ୍ଷା ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଏବଂ ସମାଜକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାକୁ ପଡ଼ିବ। ରାଷ୍ଟ୍ରପତି ଭବନରେ ଆଜି 2024 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଶ୍ରୀମତୀ ମୁର୍ମୁ ଭେଟିଥିଲେ। ଅଧିକାରୀମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ କାମ କରିବା ଏବଂ ବିଶେଷଜ୍ଞ ଦଳର ନେତୃତ୍ୱ ନେବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜନସ୍ୱାର୍ଥ କ୍ଷେତ୍ରରେ ପ୍ରତିଷ୍ଠିତ ସରକାରୀ ବ୍ୟବସ୍ଥା ସହ ସମନ୍ୱୟ ରଖି ଠିକ୍ ନିଷ୍ପତ୍ତି ନେବା ଉପରେ ରାଷ୍ଟ୍ରପତି ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଟଳ ନବସୃଜନ ଅଭିଯାନରେ ନୀତି ଆୟୋଗ ଜାମ୍ମୁ ଏବଂ କାଶ୍ମୀରରେ 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଏଟିଏଲ୍ ପ୍ରତିଷ୍ଠା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏକ ବିବୃତ୍ତିରେ ନୀତି ଆୟୋଗ କହିଛି 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଭୌଗୋଳିକ ଭାବେ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଏକ ଅନ୍ତର୍ଭୁକ୍ତିପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ନିର୍ମାଣ କରିବା କ୍ଷେତ୍ରରେ ପ୍ରମୁଖ ଉପାଦାନ ହେବ। ଏହି ଅବସରରେ ଅଟଳ ନବସୃଜନ ଅଭିଯାନର ନିର୍ଦ୍ଦେଶକ ଦୀପକ ବାଗ୍ଲା କହିଛନ୍ତି ଏହି ପ୍ରୟୋଗଶାଳାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ, ପରୀକ୍ଷଣ ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ସଶକ୍ତ କରିବ। ଏଟିଏଲ୍ ପାଇଁ ଆବେଦନରେ ସରକାରୀ, ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସେନା ଗୁଡ଼ୱିଲ୍ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ, ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମୁନ୍ନତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ କହିଛି କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବା ବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧସନମ୍ ଘେବ୍ରେୟସ୍ କହିଛନ୍ତି ଯେ କଙ୍ଗୋରେ 51 ମାମଲା ଏବଂ ଉଗାଣ୍ଡାରେ 2 ଇବୋଲା ଭୂତାଣୁ ଚିହ୍ନଟ ମାମଲା ନିଶ୍ଚିତ ହୋଇଥିବା ବେଳେ 66 ଘଟଣା ସନ୍ଦିଗ୍ଧ ଭୂତାଣୁଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134 ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ ମନ୍ତ୍ରୀ ପ୍ରାୟ 5,40,000,000 ବ୍ୟୟରେ 17 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ
2: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ ତାମଡ଼ାର ଯେତିକି ଡେଭଲପମେଣ୍ଟ ହବା କଥା ଏରିଆ ଯେତିକି ବଢିଛି ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହବା କଥା ତାହା ହେଇପାରିବ ତେଣୁ ତାପରେ ଆମେ ବହୁ ଗୁରୁତ୍ୱ ଆରୋପ କରିଛେ ଏଫୋର୍ଡେବଲ୍ ହାଉସିଂ ଏବଂ ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କେମିତି ବନିପାରିବ ଯେଉଁ ମାର୍କେଟ୍ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ତଳର ସିଏ ନଷ୍ଟ ହବା ପରିସ୍ଥିତିରେ ଯାଇଛି ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼ିବୁ ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ୍ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରିବୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ୍ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ ଯେଉଁମାନେ ସର୍ଭିସ୍ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି ଯେଉଁମାନେ କି ବସ୍ତି ଗଢ଼ି ଉଠୁଛି ଯେଉଁପଟେ ସ୍ଲମ୍ ଏରିଆ ଗଢ଼ୁଛି ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ୍ ହାଉସ୍ ଏଫୋର୍ଡେବଲ୍ ରେଣ୍ଟାଲ୍ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ ଏବଂ ପିପିପି ମଡ଼ରେ ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘରଠାରୁ ଆରମ୍ଭ କରି ରାସ୍ତାଘାଟର କଥା ବିଜୁଳିର କଥା ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ ଚେୟାରମ୍ୟାନ୍ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମଡ଼ାର ଅଫିସ୍ ସହିତ ନୂତନ ଅଫିସ୍ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି
1: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା ଏଥିରେ ଶିକ୍ଷା ବିବାହ ପ୍ରସୂତିକାଳୀନ ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ ପରେ ସେ ଜିଲ୍ଲାପାଳ ଅବଦଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ ବୈଠକରେ ବର୍ଷାଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା ଆଶ୍ରୟସ୍ଥଳର ପ୍ରସ୍ତୁତି ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା ଜିଲ୍ଲା ରେଡ୍କ୍ରସ୍ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ୍ ଦିବସ 2026 ପାଳିତ ହୋଇଯାଇଛି କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ
0: ଅନୁଗୁଳ ଜିଲ୍ଲା ସମ୍ପର୍କରେ

ଆମର ଯେଉଁ ଜିନିଷ ଗୁଡ଼ାକ ଆଜି ଯେଉଁ ଚାଲିଛି ଆମ ପାଖରେ ଯେଉଁ ଖାଦ୍ୟର ଯେଉଁ ମାଛର ଖାଦ୍ୟର ଯେଉଁ ମାଛ ଚାଷ ଯେହେତୁ ଆଗରୁ ଜେଜେପା କରୁଥିଲେ ଆଉ ତାର ମୁଁ ଦେଖିଛି ଆମ ପାଖରେ ଯେମିତିକି ୱେଷ୍ଟବେଙ୍ଗଲରୁ ଜାଉଁଳ ଆସିଲେ ଆମ ପୋଖରେ ଜାଉଁଳ ଛଡ଼ା ହଉଥିଲା ଆଉ ଆନ୍ଧ୍ରରୁ ମାଛ ଆସିଲେ ଆମର ତରକାରୀ ରନ୍ଧା ହଉଥିଲା। ଏଇ ଦିନକୁ ଦେଖି ଦେଖି ମୋତେ ଭୀଷଣ ମାନେ ମୋତେ ନିଶ୍ଚିତ ଗୋଟେ ଅତ୍ୟବ୍ୟସ୍ତ ହେଇଯାଉଥିଲେ କେମିତି ପାଠ ପଢି ସାରିଲା ପରେ ନିଜ ପ୍ରୟାସରେ ବାପା ଭାଇ ସମସ୍ତଙ୍କୁ ନେଇ କେମିତି ଜାଉଁଳ ତିଆରି କରି ବା ନିଜେ ମାଛ ଚାଷ କରି ତା ଲୋକଙ୍କୁ କରେଇ ଆମର ନିଜର ଗାଁ ପୁରପଲ୍ଲୀ ବ୍ଲକ ମୟୂରଭଞ୍ଜ ଓଡ଼ିଶାକୁ କେମିତି ସ୍ୱାବଲମ୍ବ ସହିତ ଭାରତବର୍ଷରେ ମଧ୍ୟ ଆଜି ଆମେ ପ୍ରେଜେଣ୍ଟ କରୁଛୁ ଯେମିତିକି ମାଛ ଜାଉଁଳ ଆମେ ନିଜେ ବାହାରୁ ମାନେ ଇମ୍ପୋର୍ଟ ନ କରି ଆମେ ମଧ୍ୟ କେମିତି ଏକ୍ସପୋର୍ଟ କରିବୁ ତାହା ଆମେ ଚିନ୍ତା କରୁଛୁ ବର୍ତ୍ତମାନ। ଏଇଭଳି ଭାବରେ ଆମେ ଧୀରେ ଧୀରେ ଯେଉଁ ମାଛ ଜାଉଁଳ ତିଆରି ଆରମ୍ଭ କଲୁ ଆମେ ପାଖାପାଖି 2001-2 ମସିହା ଆମର ଆମେ ନିଜେ ଜେଜେପା ତାପରେ ବାପା ମନୋରଞ୍ଜନ ସାହୁ ତାପରେ ଆମେ ମଧ୍ୟ ନିଜେ ଦୁଇ ଭାଇ ବାପାଙ୍କ ସହଯୋଗରେ ଆରମ୍ଭ କଲୁ। ଏବେ ଦୁଃଖର କଥା ଗତ ବର୍ଷ ବାପା ହଠାତ୍ ବିୟୋଗରେ ବର୍ତ୍ତମାନ ଆମେ ନିୟମଣ ହେଇଛୁ କିନ୍ତୁ କେମିତି ପୁଣି ଆଗକୁ ଆଗକୁ ସମସ୍ତେ ଆଗକୁ ତା ମଧ୍ୟ ଆମେ ପ୍ରୟାସ ଜାରି ରଖିଛୁ। ଏ ମଧ୍ୟରେ ଏଇ ଯେଉଁ ମାଛ ଚାଷ କଥା ଆସିଲା ମାଛ ଚାଷର କେତେ ଦୁଃଖ ସିଏ ଚାଷୀ ହିଁ ଜାଣିଛି ତ କିନ୍ତୁ ମାଛ ଚାଷରେ ମୁଁ ଏତିକି କହିବି ସବୁ ଚାଷ ଅପେକ୍ଷା ମାଛ ଚାଷ ଏତିକି ଖୁସି କଥା ଯେ ସେଥିରେ ସିଏ ଗୋଟେ ଚାଷ ଏମିତି ଚାଷ ଯାହାକି ତାକୁ ଲସ୍ ମଧ୍ୟ କେବେ ହୁଏ ନାହିଁ। ଏହାର ଝଡ଼ ବାତ୍ୟାରେ କିଛି ହବ ନାହିଁ କି ଆମର ଯଦି ବନ୍ୟା ଆଗରୁ ଆମେ ଟିକେ ପ୍ରିକସନ୍ ହବ ତା ମଧ୍ୟ କିଛି କ୍ଷତି ହବ ନାହିଁ। ଆଉ ତାର ଏତିକି ଅଛି ୟାକୁ ଯଦି ବି କିଛି ସମୟରେ ମାର୍କେଟିଂ ଅସୁବିଧା ହୁଏ ଆଜି ନ ବିକି ପରେ ବିକିଲେ ମଧ୍ୟ ଆର କିଛି ଲସ୍ ହୁଏ ନାହିଁ। କିନ୍ତୁ ମାଛ ପାଣିରେ ବଞ୍ଚି ରହିଥାଏ ତାକୁ ଯଦି 8 ଦିନ ଖାଦ୍ୟ ନ ଦେଲେ ମଧ୍ୟ ସେ ମରିବ ନାହିଁ କି ସେ ଆପଣଙ୍କର 8 ଦିନ ପରେ ବିକିଲେ ମଧ୍ୟ ତାର କିଛି କ୍ଷତି ହବ ନାହିଁ। ତ ସେଇଥିପାଇଁ ମୁଁ କହୁଛି ମାଛ ଚାଷକୁ ଆମେ ଧୀରେ ଧୀରେ ଆଗେଇ ଆସିବା ଯେମିତିକି ଆମେ ଆହୁରି ଆଜି ବି ଆମେ ଦେଖୁଛୁ ଆମେ 20 ବର୍ଷ ନିରନ୍ତର ପ୍ରୟାସ ଦ୍ୱାରା ଆମର ପୁରପଲ୍ଲୀ ଆମର ବ୍ଲକ ଆମର ବୈସିଙ୍ଗ ଏରିଆରେ ଏବେ ମାଛ ଆଉ ଆନ୍ଧ୍ରର ମାଛ ଆସୁ ନାହିଁ କି ଆମର ୱେଷ୍ଟବେଙ୍ଗଲ ଜାଉଁଳ ଆସି ବିଶେଷ ଭାବରେ ଲୋକ ଛାଡ଼ୁନାହାନ୍ତି। ପ୍ରାୟତଃ ସବୁ ଆମ ପାଖରୁ ଜାଉଁଳ ନେବା ଆମେ ଯେଉଁ ଚାଷୀମାନେ ତିଆରି ହେଉଛନ୍ତି ଆମର ନିଜର ଗାଁର ଯେଉଁ ମାଛ ଚାଷ ତିଆରି ହେଉଛି ସେ ଆମର ଘର ଆଜି ରୋଷେଇ ହେଇପାରୁଛି। ଆଉ ଟିକେ ଆମେ ଆଗେଇକି କେମିତି ଓଡ଼ିଶା ସାରା ଆମେ ଏବେ ବି କେମିତି ଜାଉଁଳ ତିଆରି ହେବ ତାର ମଧ୍ୟ ଆମର ନିଜର ଯେଉଁ କୋଳାଶ ବିଷୟରେ ଗୋଟେ ସ୍କିଲ ଡେଭଲପ ସେଣ୍ଟର କରୁଛି ଯେଉଁଟାକି ମାଛ ଚାଷ କରିବା ପାଇଁ ଟ୍ରେନିଂ ମଧ୍ୟ ଚାଷୀମାନେ କି ୟଙ୍ଗ ପିଲାମାନେ କଲେଜ ପିଲାମାନେ ମଧ୍ୟ ଆସି ସେଠି ଶିଖି ତାଙ୍କର ନିଜ ନିଜର ଏରିଆରେ ଡେଭଲପ କରିବା ପାଇଁ ଚେଷ୍ଟିତ ହେଉଛନ୍ତି। ଆଉ ସଂକ୍ଷେପରେ ଖାଲି କହିଦେଉଛି ଯେଉଁଟା ମୁଁ ଟିକେ କହୁଥିଲି ବନ୍ୟା ପାଇଁ ଆମେ ଯେଉଁ ମାଛ ଚାଷ କରୁଛୁ ଆମର ଓଡ଼ିଶାର ଯେଉଁ ଜଳବାୟୁ ଯାହା ଅଛି ତାର ସିଏ 4 ମାସ ଶୀତ 4 ମାସ ବର୍ଷା 4 ମାସ ଖରା ଅଛି ଆନ୍ଧ୍ରରେ ସେଟା ନାହିଁ ସେଥିପାଇଁ ଆନ୍ଧ୍ରରେ ଭଲ ମାଛ ହେଇପାରେ କିନ୍ତୁ ଆମେ ଯଦି ଏହି ଆମର ଓଡ଼ିଶାର ଜଳବାୟୁ ଲକ୍ଷ୍ୟ କରି ଚାଷ କରିବା ତାହେଲେ ମଧ୍ୟ ଆମେ ନିଶ୍ଚିତ ଲାଭବାନ ହବା ଯେମିତିକି ଆମେ ଆମର ନିଜର ଜାଳ ମକର ପରେ ପରେ ମାଛ ଜାଳ ଛାଡ଼ି ରଜ ପୂର୍ବରୁ ମଧ୍ୟ ଆମେ ପୋଖରୀରେ ନିଜେ ମାଛ ଉତ୍ପାଦନ କରିପାରିବା ଯେଉଁଟାକି ରଜ ପରେ ଆମର ବନ୍ୟା ବିଶେଷ କରି ଆସିଥାଏ ତ ସେଟା ସେତିକି ଟିକେ ଆମେ ଲକ୍ଷ୍ୟ କରିନେବା ନଈକୂଳ ଅଞ୍ଚଳର ଚାଷୀମାନଙ୍କୁ ତାଙ୍କର ବନ୍ୟାର ଡର ରହିବ ନାହିଁ। ଆଉ ଯଦି ମାଛ ଚାଷ ଭିତରେ ଆମେ କହିବା ମାଛରେ ସବୁଠୁ କମ୍ ପଇସାରେ ଭଲ ପ୍ରୋଟିନ୍ ମିଳେ ଆଉ ଗୋଟେ ଖାଦ୍ୟ ସେ ଏମିତି ଯେ ଯଦି ଆମେ ସର୍ବନିମ୍ନ 50 ଟଙ୍କାର ମାଛ ଆମେ ଆଣିପାରିବା ମାର୍କେଟରୁ ଆମ ପରିବାର ମଧ୍ୟ ସମ୍ପୂର୍ଣ୍ଣ ଖୁସିରେ ଖାଇପାରିବେ। ଆଜିକା ଦିନରେ ଯଦି ଯେଉଁ ଆମିଷର ବେଶୀ ପ୍ରଚାର ପ୍ରସାର ଚାଲିଛି ସେ ଆମିଷ ଯେଉଁ ଏତେ ମାନେ ଯେଉଁ ଆସିଛି ଦାମ ଅଧିକା ଅଲଗା ଯେଉଁ ଆମିଷ ଦ୍ରବ୍ୟ ତାଠୁ ମାଛରେ ଗୋଟେ ଭଲ ଆମିନୋ ଆସିଡ୍ ଅଛି ଆଉ ସବୁଠୁ ଭଲ ଭିଟାମିନ୍ସ ଅଛି ଯାହାକି ବଡି ଆବଜର୍ବ ବହୁତ ଇଜିଲି କରିପାରେ। ତେଣୁ ମୋର ଏତିକି ଅନୁରୋଧ ପିଲାମାନଙ୍କୁ କି ଆମର ଯେଉଁ ଭାଇମାନେ ଆମର ପାଠ ପଢି ସାରି ମୁଁ ଯେଉଁ ପାଠ ପଢିକି ଚାକିରି ପ୍ରତିରେ ନ ଗୋଡ଼େଇ ଆଜି ମୁଁ ନିଜେ ଏହି ଅନୁଷ୍ଠାନ ଖେଳ କରିପାରିଲି ତିଆରି କରିପାରିଲି। ଏହି ଅନୁଷ୍ଠାନରେ ପାଖାପାଖି ଆମ ପାଖରେ 70-80 ପାଖାପାଖି 100 ବର୍ତ୍ତମାନ କର୍ମଚାରୀ କାମ କରୁଛନ୍ତି। ମୁଁ ଯଦି ନିଜେ ଚାକିରି କରିଥାନ୍ତି ଆଜି ହୁଏତ କୋଟି 50 ଲକ୍ଷ ଟଙ୍କା ଦରମା ପାଇଥାନ୍ତି। ଆଜି ମୁଁ ନିଜେ 50 ଲକ୍ଷ ଟଙ୍କା ଆପଣ ଦରମା ଲୋକଙ୍କୁ ଟେକ୍ନିକ ଦେଇକି ରଖିଛି ସେମାନେ ମଧ୍ୟ କାମ କରୁଛନ୍ତି। ଆପଣମାନେ ସେଇଭଳିଆ ଉଦ୍ୟୋଗ ହୁଅନ୍ତୁ ମୋର ଏତିକି ଆହ୍ୱାନ ଆଉ ସମସ୍ତେ ମିଶି ଲାଗିବା। ଏଇ ଯେଉଁ ମାଛ ଚାଷଟାକୁ ସବୁ ଚାଷରେ ଟିକେ ଦୁଃଖ ତ ଅଛି କିନ୍ତୁ ମାଛ ଚାଷରେ ମୁଁ ଆଉ ଟିକେ କହି ରଖିଛି ଜାଉଁଳ ତିଆରିଟା ଗୋଟେ ବହୁତ ବଡ଼ ସମସ୍ତେ ଭାବନ୍ତି ବହୁତ କଷ୍ଟଦାୟକ ଜିନିଷ କିନ୍ତୁ ମୁଁ କହିବି ଜାଉଁଳ ତିଆରି ପାଇଁ କିଛି ନାହିଁ ଅତି ସହଜ। ମାଛ ଚାଷ ଯଦି କରିବା ଆମେ 6 ମାସରୁ ବର୍ଷେ ଆମେ ଅପେକ୍ଷା କରିତେ ପଡିବ ଏଥିରୁ ଇନକମ୍ କରିବା ପାଇଁ କିନ୍ତୁ ଜଣେ ଜାଉଁଳ କରିଲେ ସିଏ 3 ଦିନରୁ ପଇସା ଇନକମ୍ କରିପାରିବ। ଯେମିତିକି ଆମେ ଯେଉଁ ସ୍ପଣ୍ଡଟା ଯେଉଁ ୱେଷ୍ଟବେଙ୍ଗଲ ଆଜି ମଧ୍ୟ ବହୁତ ଚାଷୀ ଆଣିକି ନିଜର ପୋଖରୀରେ ବଢେଇକି ବିକ୍ରି କରୁଛନ୍ତି ତାକୁ ଆମେ ଏଇଠି ନିଜେ ତିଆରି କରିକି ନିଜ ପୋଖରୀ ଚାଷ ଜାଉଁଳ ଚାଷ କରିବା ସଙ୍ଗେ ସଙ୍ଗେ ଆମେ ଅନ୍ୟକୁ ମଧ୍ୟ ବିକ୍ରି କରିପାରିବା ଯେଉଁଟାକି ମୁଁ କହୁଛି 3 ଦିନରୁ ଆମେ ପଇସା ଇନକମ୍ କରିବାର ମଧ୍ୟ ଏହାର ବ୍ୟବସ୍ଥା ଅଛି। ତ ଏଇଭଳିଆ ଆଉ ଯଦି କାହାର ବି ଶିଖିବା ପାଇଁ ଇଚ୍ଛା ଥାଏ ଆପଣମାନେ ଆମର ଯେଉଁ କୈଳାସ ବିଷୟରେ ଯେଉଁ ଅଛି ଟ୍ରେନିଂ ସେଣ୍ଟର ଅଛି ଯୋଗାଯୋଗ କରିବେ। ଏହା ମଧ୍ୟ ଗଭର୍ଣ୍ଣମେଣ୍ଟ ତରଫରୁ ହିଁ ହେଉଛି ଫ୍ରି ଅଫ୍ କଷ୍ଟରେ ହେଉଛି ଆପଣମାନେ ଯୋଗାଯୋଗ କରିପାରିବେ। ଆମର ମଧ୍ୟ ୱେବସାଇଟ୍ ଅଛି ଆପଣ ୱେବସାଇଟ୍ ଦେଖିପାରିବେ ଫୋନ୍ ନମ୍ବର କଲେକ୍ସନ୍ କରିପାରିବେ। ଫୋନ୍ ନମ୍ବର ଅଛି ମୋ ଫୋନ୍ ନମ୍ବରଟା ହେଉଛି 9437191841। ଏହା ହେଉଛି ମୋର ଫୋନ୍ ନମ୍ବର ଆପଣମାନେ ମଧ୍ୟ ଯଦି କେହି ଶୁଣୁଥିବେ ଏଇ ଫୋନ୍ ନମ୍ବର ଯୋଗାଯୋଗ କଲେ ମଧ୍ୟ ଚାଷ ସମ୍ବନ୍ଧୀୟ କିଛି ପ୍ରୋବ୍ଲେମ୍ ହେଇଥିଲେ ଅସୁବିଧା ହେଇଥିଲେ ମଧ୍ୟ କି ମାଛ ରୋଗ ଲାଗିଥିଲେ ମଧ୍ୟ ଆମକୁ ପଚାରିଲେ ଆମେ ତାର ସମସ୍ୟାର ସମାଧାନ କରିପାରିବୁ। ଚାଷ କେମିତି କରିବେ କହିପାରିବୁ କେମିତି ଟ୍ରେନିଂ ଦେବେ ତାକୁ ମଧ୍ୟ

0: ବଡ଼ ଭାଇ, ଏବେ ଖରା ଦେଖ ବଢ଼ିଲାଣି, ଆଉ ସରକାର ମଧ୍ୟ ଅଂଶୁଘାତ ପାଇଁ ସାବଧାନତା ଯେଉଁ ରହିବା କଥା ବା ଆମେ କେମିତି ଅବଲମ୍ବନ କରିବା କଥା ତା ବିଷୟରେ ପ୍ରଚାର ପ୍ରସାର କରୁଛନ୍ତି ଯେ ଟାଣ ଖରା ଏଇ ଯେଉଁ ମାର୍ଚ୍ଚ ମାସର ପ୍ରାରମ୍ଭରୁ ଯେଉଁ ପ୍ରକାରର ତାପମାତ୍ରା ବୃଦ୍ଧି ହେଲାଣି, ତେଣୁ ଆଗକୁ ବହୁତ ସମୟ ଅଛି, ଖରାର ପ୍ରକୋପ ବଢ଼ିବ। ଯଦି କେତେବେଳେ କେମିତି ମେଘୁଆ ପାଗ କଲା ବା ବର୍ଷା ଟିକେ ହେଲା ତାହେଲେ ଟିକେ ଆଶ୍ୱସ୍ତି ମିଳୁଛି, କିନ୍ତୁ ଖରାକୁ ଯେଉଁ ରହିଛି ସେ ପାଇଁ ମଧ୍ୟ ସରକାର ଗାଇଡ଼ଲାଇନ୍ ଦେଇଛନ୍ତି ଯେ ଆମେ ଟାଣ ଖରାରେ ବାହାରିବାନି, ପ୍ରବଳ ଖାଇକି ପ୍ରବଳ ପାଣି ପିଇବା, ପାଣି ଜାତୀୟ ଖାଦ୍ୟ ଯେଉଁଗୁଡ଼ା ତରଭୁଜ କାକୁଡ଼ି ଇତ୍ୟାଦି ସେଗୁଡ଼ାକୁ ମଝିରେ ମଝିରେ ଖାଇବା, ପଖାଳ ଦହି ସର୍ବତ ଏସବୁ ଖାଇବା, ଆଉ ଗରିଷ୍ଠ ଖାଦ୍ୟ ଖାଇବାନି କି ଅଧିକା ପରିଶ୍ରମ କରିବାନି। ଯଦି ହାଲିଆ ଲାଗୁଛି ତାହେଲେ ବିଶ୍ରାମ ନେବା, ଆଉ ଯେଉଁମାନେ ଟିକେ ବୟସ ଯେଉଁମାନଙ୍କର ଟିକେ ଅଧିକା ହେଇଗଲାଣି ସେମାନଙ୍କୁ ମଧ୍ୟ ଆମେ ଯତ୍ନ ନେବା। ଆଉ ମୁଖ୍ୟ କଥା ହେଉଛି ଯେ ଆମେ ବିନା କାମରେ ଏଣେ ତେଣେ ଘୁରିବାନି, ଖରାରେ ଏଣେ ତେଣେ ଯିବାନି, ନାଇଁ କି?
1: ଆଉ ଗୋଟେ ବଡ଼ କଥା ହେଉଛି ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ଆମର ସବୁବେଳେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାରେ ବେଶୀ ଖର୍ଚ୍ଚ ହେଉଛି। ଶିକ୍ଷା କଥା ତ ଅନେକ କଥା ସରକାର ବି ବୁଝୁଛନ୍ତି ବା ବୁଝୁନାହାନ୍ତି, ସେ କଥା ରାଜନୈତିକ ଦଳ ବା ରାଜନୈତିକ ସ୍ତରରେ ଆଲୋଚନା ହେବ। ଆମ ସ୍ତରରେ କଥା ହେଉଛି ଯେ ସ୍ୱାସ୍ଥ୍ୟଗତ ସମସ୍ୟା ଯେଉଁ ଦେଖାହେଉଛି ସେଥିରେ ଅନେକାଂଶରେ ଆମେ ଦେଖୁଛୁ, ଡାକ୍ତରମାନେ ବି କହୁଛନ୍ତି, ବିଶେଷଜ୍ଞମାନେ କହୁଛନ୍ତି ଯେ ବର୍ତ୍ତମାନ ଖାଦ୍ୟ ଯେଉଁ ପ୍ରକାରର ଖାଇବେ ସେହି ଅନୁସାରେ ଆପଣଙ୍କର ରହିବ ସ୍ୱାସ୍ଥ୍ୟର ଅବସ୍ଥା, ତା ସହିତ ମାନସିକ ଅବସ୍ଥା ସବୁକିଛି। ମନେକର ପନିପରିବା ହିସାବରେ ଯଦି ଆମେ ଦେଖାଯାଏ ଆମେ ଦେଖିବୁ ତାହେଲେ କେତେଗୁଡ଼ା ପନିପରିବାରେ ଆମର ପ୍ରାୟ ଯେଉଁ ରାସାୟନିକ ସାର ବା ଔଷଧର ବ୍ୟବହାର ହୁଏ ନାହିଁ, ସେହି ପ୍ରକାରର ପନିପରିବା ଭିତରେ ଦେଖ ତୁମର ଲାଉ, କଖାରୁ, ବୋଇତାଳୁ ଆଉ କୁନ୍ଦରି, ଜହ୍ନି, ଏମିତି କେତେଗୁଡ଼ା ଜିନିଷ ରହିଛି ଯେଉଁଗୁଡ଼ାକ ଆମେ ସମ୍ପୂର୍ଣ୍ଣ ଭାବରେ ଜୈବିକ ହିସାବରେ ବି ଚାଷ କରିପାରିବା, ଆଉ ସେଗୁଡ଼ାକ ଦେହ ପାଇଁ ପୁଷ୍ଟି ସାଧନ ହଉ ନ ହଉ ଅତ୍ୟନ୍ତ ପକ୍ଷେ ଆମ ଦେହର ଖରାପ ମଧ୍ୟ କରିବ ନାହିଁ, ଏବଂ ରାସାୟନିକ ପ୍ରଭାବକୁ ଯେଉଁ ଇମ୍ବାଲାନ୍ସ କରୁଛି, ଅସନ୍ତୁଳିତ କରୁଛି, ସେହିସବୁ ବ୍ୟବସ୍ଥାରେ ସିଏ ବରଂ ରହିବ ନାହିଁ, ବରଂ ସିଏ ଆହୁରି ଆମକୁ ବଞ୍ଚେଇ ରଖିବାରେ ଏବଂ ଆମକୁ ଦୀର୍ଘଜୀବୀ କରିବାରେ ସହାୟକ ହେଇପାରିବ। ଯେମିତି ଆମେ ଦେଖ କୁନ୍ଦରିଟାକୁ ହତାଦେୟ କରୁଥିଲେ, ମାନେ ପ୍ରାୟ କହୁଥିଲେ ହେ କୁନ୍ଦରିରେ କିସ ଅଛି, କିନ୍ତୁ ଦେଖିଲା ବେଳକୁ ଡାକ୍ତରମାନେ ବର୍ତ୍ତମାନ କହୁଛନ୍ତି ଯେ ଆପଣଙ୍କର ଯେଉଁ ଏଇ ମଝିରେ ମଝିରେ ଦେଖା ହେଉଛି ବହୁତ ରୋଗୀ ବୟସ ହେଇନଥିବା ଅବସ୍ଥାରେ ତାଙ୍କର ଲିଭର ଖରାପ ହେଇଯାଉଛି, କିଡ଼ନୀ ଖରାପ ହେଇଯାଉଛି, ହାର୍ଟ ତ ବ୍ଲକେଜ୍ ବାହାରୁଛି ପ୍ରାୟ ସମସ୍ତଙ୍କର, 50 ବର୍ଷ ପାରିଲା ମାନେ କେତେବେଳେ ବ୍ଲକ୍ ହବ କହି ହବନି, ଏଇ ଟାଇପ୍ର ସବୁ ହେଉଛି, କୋଲେଷ୍ଟ୍ରଲ୍ ହାଇ ରହୁଛି, ଏଇସବୁ ଜିନିଷ ବେଳକୁ ଏଇସବୁ ହେଲା ବେଳକୁ ଆମକୁ ଡାକ୍ତରମାନେ ଏବଂ ଡାଏଟିସିଆନ୍ ମାନେ ନ୍ୟୁଟ୍ରିସନିଷ୍ଟ ମାନେ କହୁଛନ୍ତି ଯେ ଯଦି ଆପଣ ରିଚ୍ ଫୁଡ଼୍ଟା ଖାଉଛନ୍ତି ବା ପ୍ରୋଟିନାସ୍ ଫୁଡ଼୍ ଖାଉଛନ୍ତି କିନ୍ତୁ ତା ସହିତ ରାସାୟନିକ ଜିନିଷ ବି ଖାଉଛନ୍ତି ତାହେଲେ ଆପଣଙ୍କର ଯୋଉଟା ଲାଭ ହେବା କଥା ସେ ହେବନି, ରାଧା ଆହୁରି ଭିତର ଅବୟବ ଗୁଡ଼ାକୁ ଖରାପ କରିବ। କିନ୍ତୁ ଆମର ଏଇ ଯେଉଁ ଦେଶୀ ହିସାବରେ ଆମେ ଚାଷ କରୁ ବା ଆମ ଘର ବାଡ଼ିରେ ହୁଏ, ଗୋଟେ ମନ୍ଦା ଦୁଇ ମନ୍ଦା ଲଗେଇଦେଲୁ କୁନ୍ଦରି, ଗୋଟେ ଦୁଇ ମନ୍ଦା ଜହ୍ନି ଲଗେଇଦେଲୁ, ପପେୟା ଲଗେଇଲୁ, କଦଳୀ ଖାଇଲୁ, କଦଳୀର ମଞ୍ଜା ଖାଇଲୁ, ଏଇସବୁ ଖାଦ୍ୟ ଗୁଡ଼ାକର ଆମର ପ୍ରାୟ ଦେଶୀ ବ୍ୟବହାର ଥିଲା, ମା ଜେଜେମା ମାନେ କରୁଥିଲେ, ଏବେ ଟିକେ ଆଦର କମିଯାଇଥିଲା, କିନ୍ତୁ ଏବେ ଆମର ମା ଭଉଣୀ ଭାଉଜ ସମସ୍ତେ ଯେଉଁମାନେ ଘରେ ରୋଷେଇ କରୁଛନ୍ତି ତାଙ୍କୁ ଆମର ନିହାତି ଭାବରେ ଆମର ଆମେ କହିବା ଯେ ବର୍ତ୍ତମାନ ସେଇ ଆମ ମା ଜେଜେମା ମାନେ ଯେଉଁ ପ୍ରକାରର ଖାଦ୍ୟ କରୁଥିଲେ, ଯେମିତି କରୁଥିଲେ ପଟୁଆ, ଯେମିତି କରୁଥିଲେ ଶାଗ, ଯେମିତି କରୁଥିଲେ ଘାଣ୍ଟ, ବିଭିନ୍ନ ପ୍ରକାର ମେଞ୍ଚି ତେଲ ମସଲା ନ ଦେଇକି ବ୍ୟବହାର କରୁଥିଲେ ବା ରୋଷେଇ କରୁଥିଲେ, ସେହି ପ୍ରକାରର ଖାଦ୍ୟ ଛୁଆମାନଙ୍କୁ ଦିଅନ୍ତୁ, ବଡ଼ମାନଙ୍କୁ ଦିଅନ୍ତୁ, ବୟସ୍କମାନଙ୍କୁ ଦିଅନ୍ତୁ, ଦେଲେ ଆମର ଏଇ ଯେଉଁ ସମସ୍ୟାଟାରୁ ଆମେ ଟିକେ ଦୂରେଇ ଯିବା। ତେଣୁ ଆମ ଚାଷୀ ଭାଇମାନଙ୍କୁ କହିବା କଥା ସବୁବେଳେ ଆମେ ଅର୍ଥ କରି ଫସଲ କରିଲେ ବି ଠିକ କଥା ନୁହେଁ, ଅର୍ଥ କରି ଫସଲ କରିବା ଆମର ସେଟା ଜୀବିକା, କିନ୍ତୁ ତା ସହିତ ଘରେ ଖାଇବା ପାଇଁ କମସେ କମ୍ ଆମେ ଯଦି ଏଇସବୁ ଜିନିଷ ଗୁଡାକ କରିବା ତାହେଲେ ହୁଏତ ଦର କମ୍ ହବ, ଲାଭ କମ୍ ହବ, କିନ୍ତୁ ପରୋକ୍ଷ ଭାବରେ ଆମେ ନିଜର ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ ଆମେ ଯଦି ହାଟ ବଜାରରେ କିଲେ 2 କିଲୋ ସେଇଗୁଡ଼ାକ ବିକିଲେ ଯେଉଁଗୁଡ଼ା କି ଆମର ଯିଏ ନିଅନ୍ତୁ ନା କାହିଁକି, କାରଣ

0: ତୁମେ ଇଏ ରାମ ସିଏ ଭୀମ ସିଏ ଶ୍ୟାମ ଏମିତି ତ କରିକି ଦେଇପାରିବାନି, ଯିଏ କ୍ରେତା ଆସିଲା ଆମେ ତାକୁ ଦବା, ଯାହାକୁ ଦେଲେ ବି ଆମେ ସମାଜର ମଙ୍ଗଳ କାମନା କରିପାରିବା ଏବଂ ତାର ଭଲ କଲୁ ବୋଲି ଆମେ ବୁଝିବା। ତେଣୁ ଆମର ପାରମ୍ପରିକ ରୀତିରେ ଯୋଉ ଚାଷ କରୁଥିଲେ ପନିପରିବା ସେମିତି ବି ତ କିଛି ଭାଇ ଅଛନ୍ତି ଯୋଉମାନେ।
1: ନିଶ୍ଚୟ ନା, ତେବେ ଆଜି ଜଣେ ଭାଇଙ୍କୁ ପଚାରିବା ତାଙ୍କର ଏଇ ଯୋଉ କୁନ୍ଦୁରୀ ଚାଷ, ଏଇ ଖରା ଯେମିତି ବଢିଲାଣି କୁନ୍ଦୁରୀ କିଲୋ ବି 50-60 ଟଙ୍କା ଦରରେ ବିକ୍ରି ହେଉଛି, ଆକୁ ହେତ ଟିକେ ଯେତେବେଳେ ଉତ୍ପାଦନ ଅଧିକା ହେଇଯିବ ଏବଂ ମାର୍କେଟକୁ ପର୍ଯ୍ୟାପ୍ତ ହେଇଯିବ ସେତେବେଳେ ଟିକେ ଦର କମିବ। କିନ୍ତୁ ବର୍ତ୍ତମାନ ଯୋଉ ରେଟ୍ ଅଛି, ବର୍ତ୍ତମାନ କେମିତି କୁନ୍ଦୁରୀ ଚାଷରୁ ସେ ଲାଭ ପାଉଛନ୍ତି, କେତେ କିସ କେମିତି ଚାଷ କରୁଛନ୍ତି, ସେ ବିଷୟରେ ଟିକେ କଥା ହେଇଯିବା ଆଉ।
0: ହଉ ଠିକ୍ ଅଛି।
2: ମୋ ନାମ ହେଉଛି ଯାଦବ ଦୌରୀ, ଗାଁ ହେଉଛି ଖୁଣ୍ଟାପାଳ। ମୁଁ କୁନ୍ଦୁରୀ ଚାଷ ଟିକେ କରିଛି, ବେଶୀ ନୁହେଁ, 80 ମନ୍ଦା ଚାଷ କରିଛି।
1: ଆପଣ ଯୋଉ କହିଲେ 80 ମନ୍ଦା ଲଗେଇଛନ୍ତି, ମାନେ କେତେ ଦିନ ହେଲାଣି, କେବେ ଲଗେଇଥିଲେ?
2: ମୁଁ ଲଗେଇଥିଲି 1.5 ମାସ ଆଗରୁ।
1: ଆଚ୍ଛା, ମନ୍ଦାଟା ଯୋଉ ପ୍ରସ୍ତୁତ କଲେ କେମିତି, ତାକୁ ମାଟି ବା ଖତ ଗୋବର ଖତ କି ଦେଇକି ସବୁ ମନ୍ଦାଟାକୁ ପ୍ରସ୍ତୁତ କଲେ?
2: ମନ୍ଦାଟା ଯେତେବେଳେ ପ୍ରସ୍ତୁତ କଲି, ଅଳ୍ପ କିଛି ଗୋବର ଦେଲି, ମନ୍ଦାକୁ ପୁରା ବଢିଆ ସେ ଫେଣ୍ଟି ଦେଲି। ଫେଣ୍ଟି ଦେଇକି ଯୋଉ କୁନ୍ଦୁରୀ ଯୋଉ ଡଙ୍କ କାଟିକିରି ପକେଇଥାନ୍ତି, ସେ ଡଙ୍କକୁ ମୁଁ କିଛି ସଂଯୋଗ କଲି, ତାକୁ ଇଏରେ ଗୋବର ଖତରେ ଦେଇ ଲଗେଇଦେଲି, ଲଗେଇକି ପାଣି ଛାଡ଼ିଦେଲି। ସେ ପୁଣି ସେ ଆସ୍ତେ ଆସ୍ତେ ଆସ୍ତେ ସେ କଲମି ମାରିଲା। କଲମି ମାରିଲା ପରେ ଏବେ କୁନ୍ଦୁରୀ ଚାରିଆଡ଼େ ମୁଁ ରାଞ୍ଜ ଟିକେ ଦେଇଦେଲି, ବାଉଁଶ ଝଟା ଟିକେ ଲଗେଇଦେଲି। କିଛି ଲୋକ ଅଛନ୍ତି ଜାଲ ଦ୍ୱାରା ଦେଇଥାନ୍ତି।
1: କୋଉଟା ସୁବିଧା ଆପଣଙ୍କୁ, କୋଉଟା ସୁବିଧା ଲାଗିଲା?
2: ମୋତେ ଜାଲଟା ହେଲେ ସୁବିଧା, କି ପାଇଁ ଜାଲଟା ଖରାଦିନ ପାଇଁ ଟିକେ ଅସୁବିଧା, ଯେ ଜାଲଟା ତାତି ଗଲେ କୁନ୍ଦୁରୀ ଡଙ୍କ ଗୁଡ଼ା ଏତେଟା ମାତି ପାରେନି, ଆଉ ଯେଉଁ ରାଞ୍ଜ ଝଟାରେ ସେ କୁନ୍ଦୁରୀ ଡଙ୍କ ସେ ପୁରା ଭିଡ଼ି ଭିଡ଼ିକିରି ଯାଏ।
1: ଗୋଟେ ମନ୍ଦାରେ କେତେଟା ଲେଖା ଦେଲେ ଡଙ୍କ?
2: ଗୋଟେ ମନ୍ଦାରେ 4ଟା।
1: 4ଟାରୁ ତାମାନେ ସେଠି ମିସ୍ ଯିବନି କିଛି?
2: ହଁ, ନଷ୍ଟ ହୁଏ। ଯଦି ସେ ଠିକ୍ ସେ ପୋତା ହେଇଥିବ ତାହେଲେ, ସେ ଯୋଉ ହାଲକା ଯଦି ପୋତିକି ଛାଡ଼ି ଦେଇଥିବେ ତାହେଲେ ସେ କୁନ୍ଦୁରୀ ଗଛଟି ଉଇ ଖାଇଯାଏ, ଆଉ ମାଟି ବି ଧରିଯାଏ, ଅଗଭାଗଟା ଶୁଖିଯାଏ।
1: ତାପରେ କେମିତି କିସ ଯତ୍ନ ନେଲେ? ପ୍ରଥମ ତ ଗୋବର ଖତ ଦେଇକି ତାକୁ ଭଲକି ଫେଣ୍ଟା ଫେଣ୍ଟି କରିକି କହିଲେ, ମନ୍ଦାଟାକୁ ପ୍ରସ୍ତୁତ କଲେ, ଡଙ୍କ ଆସିଗଲା, ଡଙ୍କ ପରେ ଟିକେ ଟିକେ ବଢିଲା ବେଳକୁ ତାପରେ ରଞ୍ଜା ବ୍ୟବସ୍ଥା କଲେ?
2: ହଁ, ଯେତେବେଳେ ଡଙ୍କ ଆସିଗଲା ତାକୁ ପୁଣି ଆଉଥରେ ଟିକେ ୟୁରିଆ ପଟାସ ଆଉ ଡିଏପି ମିକ୍ସିଂ କରିକି ମନ୍ଦା ଚାରିଆଡ଼େ ଗାତ କରିକି ଦେଲି, ଫେଣ୍ଟି ଦେଲି। ଫେଣ୍ଟି ଦେଇ ସାରିଲା ପରେ 4-5 ଦିନ ପରେ ସେ ପାଣି ମତାଣିଆ ହେଇଥିଲା। ସେ 4-5 ଦିନ ପରେ ଯେତେବେଳେ ସାରଟା ସେଟ୍ ହେଇଗଲା, ସେ ଆସ୍ତେ ଆସ୍ତେ ଆସ୍ତେ କୁନ୍ଦୁରୀ ଡଙ୍କ ଉପରକୁ ଲାଗିଲା। ଇଏ ହେଉଛି କାବେରୀ,
1: କାବେରୀ କୁନ୍ଦୁରୀଟା। ଆପଣ କାବେରୀଟା କରନ୍ତି, ହଜାରୀଟା ଭଲ ହୁଏନି ନା କି?
2: ହଜାରୀଟା ବି ମୁଁ ଚାଷ କରିନି, ଏଇ ତ ମୁଁ ଫାର୍ଷ୍ଟ ଟାଇମ୍ ଚାଷ କରିଛି କୁନ୍ଦୁରୀ ଏବେ 80 ମନ୍ଦା। 80 ମନ୍ଦାରେ ମୋତେ ଯୋଉ ଆକାରରେ ଫଳ ଦେଇଛି ବହୁତ ସଫିସିଏଣ୍ଟ ଫଳ ଦେଉଛି।
1: ଆପଣଙ୍କର ମନ ସନ୍ତୁଷ୍ଟ?
2: ମନ ବହୁତ ସନ୍ତୁଷ୍ଟ, ଖୁସି ଲାଗୁଛି ମୋତେ।
1: ହଁ, ଯେତେବେଳେ ନୂଆ ନୂଆ ଫଳ ହେଲା ସେତେବେଳେ ଅଳ୍ପ ଅଳ୍ପ ବାହାରୁଥିବ, ସେତେବେଳେ ଆମର ବଜାରରେ ଦାମ ବି
2: ଥିଲା, ଦାମ ମାନେ 60 ଟଙ୍କା କିଲୋ କୁନ୍ଦୁରୀ ସେତେବେଳେ ଥିଲା। ତ ସେତେବେଳେ କୁନ୍ଦୁରୀ ମୁଁ 5-10 କିଲୋ ତୁଳି ତୁଳି ଆଜି 40-50 କିଲୋ ଟଙ୍କା ସେ 80 ମନ୍ଦାରେ ତୁଳୁଛି।
1: ବଢିଆ କଥା ନା, ଆଉ ଯେତେ ଆପଣଙ୍କର ବଢୁଛି ଆହୁରି ତ ପୁଣି ସମୟ ଅଛି ଆକୁ ବହୁତ ଦିନ।
2: ଆଜ୍ଞା,
1: ଆଉ ଖର୍ଚ୍ଚ କେମିତି କିସ ହେଇଥିଲା, କେତେ ଖର୍ଚ୍ଚ?
2: ଖର୍ଚ୍ଚ ବିଶେଷ ଖର୍ଚ୍ଚ ନାହିଁ, ମୂଲିଆ ମୁଁ 8-10 ମୂଲିଆକୁ ମୁଁ ଲଗେଇଥିଲି। ସେ 8-10 ମୂଲିଆ ଯାହା ମାନେ 200 ଟଙ୍କା କିରି ନେଇଥିଲେ, 2000 ଟଙ୍କା ଖର୍ଚ୍ଚ ହେଇଥିଲା। ତାପରେ
1: କଡ଼ାଖୋସା ପାଇଁ
2: 2000 ଟଙ୍କା ଖର୍ଚ୍ଚ ହେଇଥିଲା। ପୁଣି ସାର ପାଇଁ 900 ଟଙ୍କା ଖର୍ଚ୍ଚ କରିଥିଲି। ସେଇଥିରେ ଆଜି ଏବେ କୁନ୍ଦୁରୀରେ ମୁଁ ପ୍ରାୟ 10,000 କି 15,000 ଟଙ୍କା ବିକି ସାରିଲିଣି।
1: ଆଜି ସମୟ ହେଇଗଲାଣି ଆଉ ସବୁଦିନ ଭଳି କହିବା ଯେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲେଖିକି ଆମକୁ ଚିଠି ଦେବେ।
3: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଚାଷବାସ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002।
1: ତେବେ ଆଜି ପୁଣି ଥରେ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା। ନମସ୍କାର।

ଶେଷ ହେଲା ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଏଥର ପ୍ରଚାର କରୁଛୁ ଆପଣମାନଙ୍କ ଅନୁରୋଧରେ କେତୋଟି

ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କ୍ରିମିନାଲ କଥାଚିତ୍ରରୁ, କଣ୍ଠଶିଳ୍ପୀ ପାମେଲା ଜେନ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ନାଥ ଗଳି ତୁଳସୀ ଚଉରା ବାରିପଦାରୁ, ଶିବ କୁଲୁ ଗଦୁ ଢଲୁ ଭଲୁ ତିତିଲି ବାବୁ, ହେମନ୍ତ କୁମାର ସିଂ ଏବଂ ଭାରତୀ। ସିଭିଲ କୋର୍ଟ ବାରିପଦାରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବିଜୟ କୁମାର ପାତ୍ର, ଗୌରୀଶଙ୍କର ଷଡ଼ଙ୍ଗୀ, କୁନା ସ୍ମୃତିରଞ୍ଜନ ଦାସ ଏବଂ ହେମନ୍ତ ବାବୁ। ରାଣୀବନ୍ଧ ବାରିପଦାରୁ ଅନୁରୋଧ କରିଛନ୍ତି ଏ ଗୀତଟି ଶୁଣିବା ପାଇଁ, ସେମାନେ ହେଉଛନ୍ତି ମନୋଜ, ସାଧୁ, ମଧୁ, ମାମୁନି, ଗୁଡ଼ି, ପିଙ୍କି, ହେମନ୍ତ, ଭୃଗୁବତୀ, ରତନ, ଆଶିଷ, ସନତ ଏବଂ ରୂପଚାନ୍ଦ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଆପଣମାନଙ୍କ ଅନୁରୋଧରେ ଶୁଣିବା କ୍ରିମିନାଲ କଥାଚିତ୍ରର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଧର୍ମ ସହିଲେ ହେଲା ଚଳଚ୍ଚିତ୍ରରୁ ଆପଣମାନଙ୍କ ଅନୁରୋଧରେ। ଦୈତଙ୍କଠାରେ ଶିଳ୍ପୀ ହେଉଛନ୍ତି ଅନୁରାଧା ପଡ଼ୱାଲ ଏବଂ ରୂପ କୁମାର ରାଠୋଡ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବଡ଼ କୁଲଡିହା ମୟୂରଭଞ୍ଜରୁ ଭୂପେନ ସିଂ କୁନା ରାମେଶ ଶିବୁ ଶାନ୍ତିଲତା ଏବଂ ପାଗଲା ଭେଣେଇ। ତୁଳସୀ ଚଉରା ବାରିପଦରୁ ଅନୁରୋଧ କରିଛନ୍ତି ଆନନ୍ଦୀ ମୁର୍ମୁ ନେତ୍ରାନନ୍ଦ ସିଂ ଦୀପିକା ରାଜୁ ଏବଂ ରୋହିତ। ମଧୁବନ ବାରିପଦାରୁ ଏହି ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ବିଶାଲ ରାମ ବିକ୍ରମ ରାମ ବିଜୟ ରାମ ଅର୍ଜୁନ ରାମ ପୁଷ୍ପା ରାମ ସୋନମ ରାମ ଅର୍ଚ୍ଚନା ରାମ ଦିବ୍ୟାଂଶ ରାମ ଏବଂ ଲାଡ଼ଲି ରାଧିକା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଧର୍ମ ସହିଲେ ହେଲା ଚଳଚ୍ଚିତ୍ରର ଏହି ଗୀତଟି ଆପଣମାନଙ୍କ ଅନୁରୋଧରେ।

ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ଏଥରର ଗୀତଟି ନେଇଛୁ। କଥା ଦେଇଥିଲି ମା'କୁ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ବବୁଲ ସୁପ୍ରିୟ ଏବଂ ସାଧନା ସରଗମ। ଅନୁରୋଧକାରୀ ଶ୍ରୋତା ଆପଣମାନେ ହେଉଛନ୍ତି ରବର ଗଛ ଗଳି ତକତପୁର ବାରିପଦାରୁ ବାପୁ ଲିତୁ ମନସିନୀ ମାମଲୁ ଏସ୍ ମଞ୍ଜୁଶ୍ରୀ ବବ୍ଲୁ ଏବଂ ଶୁଭ୍ରାଂଶୁ ସାହୁ। ହରିଶ ଶ୍ୟାମାଖୁଣ୍ଟା ବ୍ଲକ ମୟୂରଭଞ୍ଜରୁ ଅଣ୍ଡତକାରୀ ଶ୍ରୋତା ଟୁନୁ ସିଂ ଜୁରା ଶିବ ଭାଡ଼େ ଏବଂ ହାଜୁ। ହସ୍ପିଟାଲ ପାଖ ବାରିପଦାରୁ ଅଣ୍ଡତକାରୀ ଶ୍ରୋତା ହେଉଛନ୍ତି ରାଜେନ୍ଦ୍ର ବିନ୍ଧାଣୀ ସରସ୍ୱତୀ ଭାର୍ଗବୀ ସ୍ନେହାସୀ କୁନୁ ବିନ୍ଧାଣୀ ଏବଂ ଅଜିତ ସିଂ।

ବେଲା ମୟୂରଭଞ୍ଜରୁ ଏଇ ଚିଠିଟି ଲେଖି ଅନୁରୋଧ କରିଛନ୍ତି ସୋନୁ ଖିଲାର, ଖଞ୍ଜନ ଖିଲାର, ସରସ୍ୱତୀ ଖିଲାର, ଗଣେଶ ଖିଲାର ଏବଂ ମମିତା ଖିଲାର। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଖାସ୍ ଆପଣମାନଙ୍କ ଅନୁରୋଧରେ ଶୁଣିବା କଥା ଦେଇଥିଲି ମାଆକୁ ଚଳଚ୍ଚିତ୍ରର ଏହି ଗୀତଟିଏ।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶେଷରେ ଆପଣମାନଙ୍କ ଅନୁରୋଧରେ ଗୀତଟି ନେଇଛୁ ସତ ମିଛ କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଗୀତା ଦାସ।

କାଠୁଆ ବେଡ଼ା ଉଦଳାରୁ ଅନୁରୋଧ କରିଛନ୍ତି ଏହି ଗୀତଟି ଶୁଣିବା ପାଇଁ। ସେମାନେ ହେଉଛନ୍ତି ଝୁମା ଦାସ, ରୂପାଲି ଦାସ, ବେବି ଦାସ, ଗଣେଶ, ମୁଟୁ, ପୁଟୁ, ସୁମନ୍ତ, ବାପି, ରାଜୁ ଏବଂ ଅନେକ ସାଥୀ ଶ୍ରୋତା। 1 নম্বর 19 ମିସ୍ତ୍ରୀ ସାହି ବାରିପଦାରୁ ଅନୁରୋଧ କରିଛନ୍ତି ବ୍ରଜ, କନକ, ବେବି, ବେବିଲି, ମିଲୁ, ଗେହ୍ଲି, ସାଗର, ବବି, ଉଲୁ, ଶ୍ରିୟା, ରଞ୍ଜିତା, ଜୟନ୍ତ ଏବଂ ବାବଲୁ, ଦିଗାର, ସୁହାସିନୀ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷରେ ଆପଣମାନଙ୍କ ଅନୁରୋଧରେ ଶୁଣିବା ସତ ମିଛ କଥାଚିତ୍ରର ଏହି ଗୀତଟିଏ।

ଆପଣମାନଙ୍କ ଅନୁରୋଧରେ ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଉପସ୍ଥାପନାରେ ମୁଁ ସତ୍ୟବ୍ରତ ସାହୁ। ଯେଉଁ ଶ୍ରୋତାବନ୍ଧୁମାନେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବାକୁ ଇଚ୍ଛୁକ ସେମାନେ ଖଣ୍ଡିଏ ପୋଷ୍ଟକାର୍ଡ଼ରେ ଚଳଚ୍ଚିତ୍ରର ନାମ ସହିତ ଗୀତର ନାମ ଏବଂ ଅନୁରୋଧକାରୀ ଶ୍ରୋତାଙ୍କ ନାମ ସହିତ ନିଜର ସମ୍ପୂର୍ଣ୍ଣ ଠିକଣା ଲେଖି ଆମକୁ ଏଇ ଠିକଣାରେ ପଠାଇ ଦିଅନ୍ତୁ। ଆମର ଠିକଣାଟି ହେଉଛି ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ବାରିପଦା ଜିଲ୍ଲା ମୟୂରଭଞ୍ଜ, ପିନ୍କୋଡ଼୍ ନମ୍ବର 757002। ଏଥିସହିତ ଆଜିର ଓଡ଼ିଆ ଚଳଚ୍ଚିତ୍ର ଗୀତ ଅନୁରୋଧରେ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଲୋପାମୁଦ୍ରା ପଣ୍ଡା, ଶିଳ୍ପୀ ଗାଇଛନ୍ତି ଡାକ୍ତର ହୃଷିକେଶ ପଣ୍ଡାଙ୍କ ରଚନାରୁ।

ଶୁଣିଲ ଗୋଟିଏ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:40। ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ହିନ୍ଦୀ କଥାଚିତ୍ର କଭି କଭିର ଗୀତଟିଏ। କଣ୍ଠ ଦେଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର।

0: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନର ମୁଖ୍ୟାଳୟ ରୋମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ଆଗ୍ରିକୋଲା ପଦକ ପ୍ରଦାନ, ଦେଶର କୋଟି କୋଟି କୃଷକଙ୍କୁ ଉତ୍ସର୍ଗ କଲେ ପଦକ। ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଇବୋଲା ପ୍ରଭାବକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ରେ 10ଟି ପ୍ରସ୍ତାବକୁ ମଞ୍ଜୁରୀ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ

ଇଂରେ ଆମନ୍ତ୍ରଣ ପାଇ 16.1 ଓଭର ଶେଷରେ 6 ୱିକେଟ୍ ହରାଇ 96 ରନ୍ ସଂଗ୍ରହ କରିଛେ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକାର ଷଷ୍ଠ ଭାଗ।

0: ସ୍ୱାତି ସ୍ୱାତି, ଆରେ କୁଆଡେ ଗଲ ମ?
1: ମା, ତମେ ମଣିଷ ନା କଣ? ମ ଏତେ ଜୋରେ ଡାକିଲେ ଯେ ମୁଁ ଚମକି ପଡ଼ିଲି, ହାତରୁ ଚା କପ୍ଟା ଖସି ପଡ଼ିଲା।
0: ଓହୋ, ଦେବୀଙ୍କର ଚା ପିଇବାରେ ବାଧା ସୃଷ୍ଟି କଲେ ନାଇଁ?
1: କାଇଁ ଡାକୁଥିଲ?
0: ତମ ପ୍ରୋଗ୍ରାମ ଏକଦମ ରେଡି।
1: ପ୍ରୋଗ୍ରାମ? କୋଉ ପ୍ରୋଗ୍ରାମ?
0: ସିନେମା।
1: ମୁଁ ଯିବିନି, ମୋ ମନ ଭଲ ନାହିଁ। ଏତେ ଦୂର କଟକରୁ ରାଇରଙ୍ଗପୁର ଆସିଛି, ଅନ୍ୟ କିଛି କାମ ନାହିଁ, ଖାଲି ସିନେମା।
0: ନାଇଁ, ମୁଁ କଣ କହୁଥିଲି କି ଘରେ ବସି ଏକୁଟିଆ ବୋର୍ ତ ହଉଛ, ବାହାରେ ଟିକେ ବୁଲି ଆସିଲେ ମାନେ ଟିକେ।
1: ଥାଉ, ତମରି ଟିକେ ତମ ପାଖରେ ରଖ। ମତେ କହିଲ ଗନମ କଣ?
0: ଗନମ? ହଠାତ୍ ଗନମ କାଇଁ? ତମ ବାପା ତ ଆମ ଘରୁ କିଛି ପଠେଇ ନଥିଲେ, ଏ ମାନେ ଯାହା ନିହାତି ଦବା କଥା, ଟଙ୍କା ହଉ, ଗୋରୁ ହଉ, ନହେଲେ ଗଣାଗାଣ୍ଠି ହଉ।
1: ଏମିତି କଣ କହୁଛ ମ? ମୁଁ ପଚାରୁଛି ଗୋଟେ, ତମେ କହୁଛ ଗୋଟେ।
0: ମୁଁ ତ ସିଧା ସିଧା ଉତ୍ତର ଦେଲି, ଭୁଲ କଲି କୋଉଠି? ଗନମ ବାବଦରେ ବର ପିତା କନ୍ୟା ଘରକୁ କିଛି ପଠାଏ, ପାଞ୍ଚ ସୁକା ଅର୍ଥାତ୍ ଟଙ୍କାଏ ପଚିଶ ପଇସା ସହ କିଛି ଗହଣା, ନହେଲେ ଦିଟା ଗୋରୁ। ଆଚ୍ଛା, ତମେ ହଠାତ୍ ଏସବୁ ରୋମନ୍ଥନ କରୁଛ କାହିଁକି କହିଲ? ଇଏ ତ ସବୁ ଆଦିବାସୀ ସମ୍ପ୍ରଦାୟଙ୍କ କଥା।
1: ନାଇଁ ଯେ, ଏମିତି ଭାବୁଥିଲି, ଗୋଟାଏ ବହିରୁ ପଢ଼ିଲି ଏଇ ପାଖରେ କୋଉଠି ଏକ ପ୍ରକାର ଆଦିବାସୀ ସମ୍ପ୍ରଦାୟ ଅଛନ୍ତି, ଆଉ ଯାହାଙ୍କ ଘରେ କେତେ ରକମ ବାହାଘର ମଧ୍ୟ ଅଛି, ପ୍ରସ୍ତାବିତ ବାହା, ସଂଗା ବାହା, ପ୍ରେମ ବାହା, ବିଧବା ବାହା, ଭାଉଜ ବାହା।
0: ଛାଡ଼ିଗଲ ଯେ, କନ୍ୟା ଅପହରଣ ବାହା।
1: ଇମା, ତମେ କେମିତି ଜାଣିଲ? ତାଙ୍କର ପୁଣି ଦି ଦି ଥର ସିନ୍ଦୁର ଚଢା ହୁଏ ସେମିତିରେ, ଥରେ ସୂର୍ଯ୍ୟଙ୍କୁ ସାକ୍ଷୀ ରଖି ସକାଳେ, ପୁଣି ଚନ୍ଦ୍ରଙ୍କୁ ସାକ୍ଷୀ ରଖି ରାତିରେ।
0: ଭୁଲ କହିଲ, ତିନି ଥର।
1: ସତରେ?
0: ଆଉ କଣ ମିଛରେ?
2: ସୂର୍ଯ୍ୟ ଉଦୟ ହେବା ସାଙ୍ଗକୁ କରା ହବ, ଆଉ ସେଇଟା ଆମ ସିନ୍ଦୁର ବର ହାତରେ ଏବଂ କନ୍ୟା ଅଙ୍ଗୁଳିରେ, ଲେଙ୍ଗା ଅଙ୍ଗୁଳିରେ ଦୁଇ ଜଣଙ୍କର ରହିଥିବ। ସେଇଠି ତାଙ୍କର ମାମୁଁ ତାକୁ ହାତରେ ଧରିବ,
3: କାକୁ? ବରକୁ।
2: ବରକୁ? ଆଉ କନ୍ୟା ପଟେ ବି ସେଇଭଳିଆ ତା ମାମୁଁ ହାତରେ ଧରିଥିବ, ଯେଉଁ ଅଙ୍ଗୁଳିରେ ତାକୁ ସିନ୍ଦୁର ଦିଆହେଇଥିବ ସେ ଅଙ୍ଗୁଳିଟାକୁ ଧରିଥିବ। ତାପରେ ସେ ପ୍ରଥମେ ଯେଉଁଟା ପ୍ରଥମେ ପୁଅ ଝିଅକୁ ସିନ୍ଦୁର ଘଷିବ, କନ୍ୟାକୁ ନ ଘଷିବା ଘଷିବା ପୂର୍ବରୁ ତାକୁ ଭୂଇଁରେ ତିନି ଥର।
3: କି ସେ ପୁଅ?
2: ହଁ, ପୁଅ
3: ଭୂମି ଥର
2: ଭୂମିରେ ଇଏ କରିବ।
3: କାହିଁ କରାଯାଏ?
2: ସେଇଟା ହେଲା ଆପଣଙ୍କର ମାଟିମା, ତାପରେ ବାୟୁ, ଆଉ ତାପରେ ଜନ୍ମ
3: କେଲା ମାଆକୁ।
2: ହଁ,
3: ତାହେଲେ ଆପଣ ବିବାହ ସମୟରେ ତିନି ଜଣ ସାକ୍ଷୀ ରଖି ସିନ୍ଦୁର ପିନ୍ଧାନ୍ତି, ଗୋଟେ ହେଲା ମାଟିମା, ଗୋଟେ ହେଲା ବାୟୁ, ଆଉ ଗୋଟେ ହେଲା ନିଜର ମା। ତିନି ଥର ସିନ୍ଦୁର ମଖାଇସାରିଲା ପରେ କଣ ହୁଏ?
2: ତାପରେ ସେ କନ୍ୟାକୁ ତିନି ଥର ସିନ୍ଦୁର ଘଷିବା ସଙ୍ଗେ ସଙ୍ଗେ ହରିବୋଲ ଶଙ୍ଖ ହୁଳହୁଳି ବାଜେ,
3: ଗୀତ
2: ଗୀତ ହଁ ଗୀତ ବି ହୁଏ।
1: ସତରେ ସମ୍ବିତ, କେତେ ସୁନ୍ଦର କଥା କହିଲ, ବିବାହ ପରି ପବିତ୍ର।

0: ବନ୍ଧନରେ ମାଟି ମା, ବାୟୁ ଦେବତା ଏବଂ ନିଜର ଜନ୍ମକଲା ମାଆକୁ ସାକ୍ଷୀ ରଖି ପୁଅ ଝିଅକୁ ସିନ୍ଦୁର ପିନ୍ଧାଏ ତିନି ଥର। କହିଲ, ଆମର କ'ଣ ଏମିତି ଅଛି? ମୋରାନ ସମ୍ବିତ, ପ୍ଲିଜ୍ କୁହ ନା, କୁହ ନା, ଏମାନେ କିଏ କହୁଛ? ପ୍ରାୟ ପାଖରେ କୋଉଠି ଅଛନ୍ତି ବୋଲି ମୁଁ ସେମାନଙ୍କୁ ଦେଖିବି। ସମ୍ବିତ,
1: ସେମାନେ ହେଲେ ଭୂମିଜ ସମ୍ପ୍ରଦାୟ। ଏଇ ମୟୂରଭଞ୍ଜ ଜିଲ୍ଲାରେ ସେମାନେ ବହୁଳ ଭାବରେ ଦେଖାଯାଆନ୍ତି। ଭୂମିରୁ ଜାତ ବୋଲି ସେମାନଙ୍କୁ କୁହାଯାଏ ଭୂମିଜ, ସେଇଟା ହିଁ ତାଙ୍କର ଗର୍ବ। ଏଇ ସମ୍ପର୍କରେ ସୁନ୍ଦର କିମ୍ବଦନ୍ତୀଟିଏ ମଧ୍ୟ ଅଛି।
2: କପିଳ ମୁନିର ଯେଉଁ କାମଧେନୁ ଗାଇଥିଲେ, ତାକୁ କେତେକ ଦୁଷ୍ଟ ପ୍ରକୃତି ଲୋକ ତାକୁ ଜବରଦସ୍ତ ନେଇଯାଉଥିଲେ। ତାପରେ ସେ କାମଧେନୁ ମୁନି ପାଖରେ ଇଏ କଲା, ପ୍ରାର୍ଥନା କଲା ଯେ ମୋତେ ଏଇ ଲୋକ ଗୁଡ଼ାକୁ ଜବରଦସ୍ତ ନେଇଯାଉଛନ୍ତି, ମୁଁ କ'ଣ କରିବି? ଆପଣ ମୋତେ ଟିକେ ରକ୍ଷା କରନ୍ତୁ। ତାପରେ କପିଳ ମୁନି କହିଲେ, ହଁ, ତୁ ନିଜେ ନିଜେ ବଞ୍ଚେଇ କରି ଇଏ କର, କିଭଳି କରିବି? ତାପରେ ସେ ଉପାୟ ଏକ ପାଞ୍ଚିଲା। ତାପରେ ସେ ଖୁରାରେ ଯେଉଁ ମାଟିକୁ ଇଏ ତାଡ଼ିଲା ଆଉ ସିଙ୍ଗରେ ମାରିଲା, ସେଇଠୁ ଆମେ ଭୂମିରୁ ଜାତ ହେଇଛୁ। ଆଉ ତାପରେ ସେଇଠୁ ଆମ ଯେଉଁ ଭୂମିଜ ଲୋକଗୁଡ଼ା ଧନୁସର, ଖଣ୍ଡା, ତରୱାଲ ଧରିକି ବାହାରିଲେ, ତାପରେ ସେଗୁଡ଼ାକୁ ଘୋଡ଼ାଇ ଦେଲେ।
1: ଏଇଟା ତ ପୁରାଣର କଥା, କିନ୍ତୁ ଗବେଷକ ଡାଲଟନଙ୍କ କହିବା ଅନୁସାରେ ସିଂ ବଙ୍ଗା ଅର୍ଥାତ୍ ସୂର୍ଯ୍ୟ ଦେବତା ନିଜେ ନିଜକୁ ସୃଷ୍ଟି କଲା ପରେ ପୃଥିବୀ ଜୀବଜନ୍ତୁ ସହ ଦୁଇଟି ମଣିଷ ମଧ୍ୟ ସୃଷ୍ଟି କଲେ, ଜଣେ ପୁରୁଷ ଆଉ ଜଣେ ନାରୀ। ପରେ ପରେ ସେମାନଙ୍କର ହେଲେ ବାରଟି ପୁଅ ଝିଅ। ସିଂ ବଙ୍ଗା ବା ସୂର୍ଯ୍ୟଦେବଙ୍କ ଇଚ୍ଛା ଅନୁସାରେ ସେହି ବାରଟି ପୁଅ ଝିଅଙ୍କ ମିଳନରୁ ସୃଷ୍ଟି ହେଲେ ହୋ, ଭୂମିଜ, ବ୍ରାହ୍ମଣ, ଶୂଦ୍ର, ଭୂୟାଁ, ସାନ୍ତାଳ ଏବଂ ଘାସି। 1981 ଜନଗଣନା ଅନୁଯାୟୀ ସେମାନେ ଆସି ପହଞ୍ଚିଛନ୍ତି 157,614। ବର୍ତ୍ତମାନ ମଧ୍ୟ ଆହୁରି ବଢ଼ିଯାଇଥିବେ।
0: ଏଇ ସେମାନେ ରହୁଛନ୍ତି କୋଉଠି? ଆମେ ଯିବା ନା?
1: ସବୁଠୁ ବେଶୀ ତ ଦେଖାଯାଆନ୍ତି ଏଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ। ତା ଛଡ଼ା କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ କିଛି ଅଂଶରେ ଦେଖାଯାଆନ୍ତି।
0: ଏଇ ସମ୍ବିତ, ଶୁଣୁଛ ନା ନାଇଁ ଯେ?
1: କ'ଣ ହେଲା?
0: ପ୍ଲିଜ ନେଇଚାଲ ନା, ଆମେ ଯିବା। କୋଉଠି ସେ ଗାଁ? ଆଉ କେତେ ବାଟ ଯେ?
1: ଆରେ ଏଇ ପାଖରେ ପଡ଼ାଡ଼ିଆ ଗାଁ।
0: ଚାଲୁନ ଯିବା ଆଜି, ଏଇ ବର୍ତ୍ତମାନ।
1: ଏବେ ତ ସନ୍ଧ୍ୟା ହେଲାଣି, ସନ୍ଧ୍ୟାରେ ଯାଇ କ'ଣ କରିବ, କୋଉଠି ରହିବ? ବରଂ କାଲି ସକାଳେ ଯିବା।
0: ଠିକ୍ ଅଛି।

0: ମଉସା, ଆପଣଙ୍କର ଏ ଭୂମିଜ ଗୋଷ୍ଠୀର ଯେଉଁ ଉପଗୋଷ୍ଠୀ ଅଛନ୍ତି, ଯାହା ଆମେ ବହିରୁ ପଢ଼ିଛୁ, ତାମୁଡ଼ିଆ ଭୂମିଜ, ହଳଦୀ ପୋଖରିଆ ଭୂମିଜ, ତେଲି ଭୂମିଜ, ଦେଉରୀ ଭୂମିଜ, ଆପଣ କେଉଁଥିରେ ଯାଆନ୍ତି?
1: ଆପଣ ଯୋଉ କହିଲା ହିସାବରେ ଆମେ ହଳଦୀ ପୋଖର ଭିତରେ ଯାଉଛୁ, କିନ୍ତୁ ହଳଦୀ ପୋଖର ସେଇଟା ଆପଣ ଦେଖିଥିବେ କି ନ, ସେଇଟା ବିହାର ଓଡ଼ିଶା ବର୍ଡରରେ ସେଇଠି ବହୁତ ମେଜରିଟି ଅଛି। ଆମର ଅନ୍ୟାନ୍ୟ ଜାତିର ମାନେ 90% ଅଛନ୍ତି।
2: ଆପଣଙ୍କର ସମ୍ପ୍ରଦାୟର ବିଶେଷତ୍ୱ କ'ଣ?
1: ଆମର ବିଶେଷତ୍ୱ ହେଲା ଆମର ରୀତିରିବାଜ ଗୁଡ଼ା ସବୁ ଏକା ପ୍ରକାରର, ବାହାଘର ଯୋଉ କରାହଉଛି, ଆଉ ଆମେ ମନ୍ଦିର ଗୁଡ଼ାରେ ପୂଜା କରୁନାହିଁ, କିନ୍ତୁ ଆମେ କ'ଣ ଏଇ ମୂର୍ତ୍ତି ପୂଜା ଆମର ହୁଏ ନାହିଁ, ଆମର ପ୍ରାକୃତିକ ପୂଜା।
2: ପ୍ରାକୃତିକ ପୂଜା ମାନେ କ'ଣ କହିଲେ? ଟିକେ
1: ପ୍ରାକୃତିକ କହିଲେ ଜଳ, ବାୟୁ, ଗଛଲତା, ପଥର, ସେସବୁକୁ ପୂଜା ହୁଏ।
3: ତାଙ୍କରି ଭିତରେ ସମସ୍ତେ ଅଛନ୍ତି କର୍ମ ଅନୁଯାୟୀ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ସଭିଏଁ।
0: ଠିକ କହିଛ ସମ୍ବିତ, ପ୍ରକୃତ ବୈଦିକ ଯୁଗର ବର୍ଣ୍ଣାଶ୍ରମ ଧର୍ମର ପ୍ରତିଫଳନ ଏଇଠି ଏଇମାନଙ୍କ ପାଖରେ। ଆଚ୍ଛା ମଉସା, କିଛି ମନେ କରିବେନି, ଆପଣଙ୍କର କ'ଣ ଗୋତ୍ର ଅଛି?
1: ଆମ ଗୋତ୍ର ବହୁତ ପ୍ରକାର।
2: କ'ଣ କ'ଣ ସବୁ ଅଛି କହିଲେ?
1: କୁଚିଆ, ସାମାନ, ହସ୍ତା, ସାଣ୍ଡି, କାଉରୀ, ଡଣ୍ଡା, ଚଡ଼ା, ବର୍ଦା, ଝାଡ଼ୁ।
2: ଆପଣଙ୍କର କେଉଁ ଗୋତ୍ର?
1: ଆମ ଗୋତ୍ର ହେଲା କୁଚିଆ।
2: ଆଚ୍ଛା କୁଚିଆ ଗୋତ୍ର, ଆପଣଙ୍କର ଗୋତ୍ରରେ ସେଇ ଗୋତ୍ର ଅନ୍ୟ ପୁଅ ଝିଅ ଏକାଠି ବାହା ହେଇପାରିବେ କି? ଅନ୍ୟ ଗୋତ୍ର ସାଙ୍ଗରେ ମନେ ହେମ୍ରମ ଗୋତ୍ର ଗୋଟେ ଅଛି, ତା ସହିତ ବ୍ୟବହାର ଆପଣ ହେଇପାରିବେ?
1: ହଁ ହେଇପାରିବେ, କିନ୍ତୁ ଯୋଉ ଗୋତ୍ର ଆମ ଅନ୍ୟ ଗୋତ୍ର ହେଇଥିଲେ ବି ଯୋଉ ତାଙ୍କ ଦୁଧଭାୟା ହେଇଥିବେ ସେମାନଙ୍କ ସାଙ୍ଗେ ହେଇପାରିବନି।
0: ବା ଠିକ ଆମ ପରି ତ। ଆଚ୍ଛା ମାଉସୀ, ବାହାଘରେ କ'ଣ ସବୁ ପିନ୍ଧନ୍ତି?
4: ତୀରେ ତ ହାସା ସାଙ୍କା, ଆର କଟାର ତ କାସା ଆନ୍ଧୁ, ଆର ହଟରେ ତ ଦାରୁରିଆ ହିସିର ହାରମାଲା,
2: ନାକରେ
4: ନାକରେ ପୁଲି,
2: କାନରେ
4: କାନରେ ତ ରିଙ୍ଗ, ଯାହା ଓମ ଦାଳିଏ।
2: ସେ କ'ଣ ସବୁ ସୁନାର ନା ରୂପାର ନା ଅନ୍ୟ କୋଉ ଧାତୁର?
4: ଇଏ ସୁନା ରିଆ ଆଗେ କ ରୂପରିଆ ଦୋକାନ ଆଗେ।
3: କ'ଣ ସ୍ୱାତି, ମୁଁ ଜାଣେ ତମେ କିଛି ନିଶ୍ଚୟ ଭାବୁଛ।
0: କ'ଣ
3: ନିଶ୍ଚୟ ଭାବୁଥିବ? ତମ ମୋ ବାହାଘର କଥା, ଜାଣି ଯୌତୁକ କଥା ନୁହ?
0: ସ୍ୱାଭାବିକ, ବାହାଘର କଥା ଉଠିଲେ ପ୍ରତ୍ୟେକଟି ବିବାହିତ ଝିଅ ତାଙ୍କ ବାହାଘର କଥା ହିଁ ମନେ ପକାନ୍ତି, ଆଉ ମୁଁ ସେଥିରୁ ବାଦ ଯିବି କେମିତି କହିଲ? ତେବେ ଭୂମିଜମାନଙ୍କ ବାହାଘର ସମ୍ପର୍କରେ ମୋର ବହୁତ ଜାଣିବାକୁ ଇଚ୍ଛା, ମଉସା ଟିକେ କହିବେ କି?
1: ଗୋଟେ ବଡ଼ ଯୋଉଟା କରାହୁଏ ସେ ବାପା ମା ଯିବା ଆସିବେ,
2: ପ୍ରସ୍ତାବିତ ବିବାହ ଯୋଉଟା,
1: ହଁ ପ୍ରସ୍ତାବିତ ବିବାହ, ଆଉ ଗୋଟେ ମାନେ ତାଙ୍କ ଏମିତି ବନ୍ଧୁବାନ୍ଧବକୁ କି ଘଟକଦାରକୁ ନ ଧରି ସେଇଟା ତାଙ୍କ ଦୁଇ କନ୍ୟା ଘର ଆଉ ବର ଘର ତାଙ୍କୁ ଦୁଇ ଜଣ ଖସାଖସି, ଆଉ ବର ଖସାଖସି ହେଲେ ସେଇଟା ତାଙ୍କୁ ମାନେ ହଳଦୀ ତେଲ ମାଖିକି ବିଦାୟ କରିଦିଅନ୍ତି।
2: ଆଚ୍ଛା ଆଉ ଗୋଟେ ବାହାଘର କେମିତି? ଇଏ ହେଲା ଆପଣ ପ୍ରସ୍ତାବ ଦେବେ ବାହାଘରଟା, ଅନ୍ୟ ବାହାଘର କେମିତି?
1: ନାଇଁ ସେ ତିନି ପ୍ରକାର କହିଲି,
2: ଓ ଏ ତିନି ପ୍ରକାର ହେଇଗଲା। ଆଚ୍ଛା ଆମର ଯୋଉ ବ୍ୟବହାର ସବୁ ଆମେ ଶୁଣିଥିଲୁ ଯେ ଆପଣଙ୍କର ବାହାଘର ଗୋଟେ ଅଛି,

0: ଯେଉଁଟା କହନ୍ତି ସଙ୍ଗାବାହ, ସଙ୍ଗାବାହାଟା କ'ଣ ସେଇଟା ଜବରଦସ୍ତି ବାଟୁ ବାହା?
1: ସଙ୍ଗାବାହା ସେଇଟା ହେଲା ଆପଣଙ୍କର ସେ ଇଏକୁ ବିଧବାକୁ ସଙ୍ଗାବାହ କରନ୍ତି
0: ନା, ଯେଉଁ ମଝିରେ ଜବରଦସ୍ତି ହାଟୁରୁ କିମ୍ବା ବିଲରୁ ଝିଅକୁ ଝିକି ନେଇ ଚାଲିଯାଆନ୍ତି, ସେଇଟା କ'ଣ?
1: ସେଇଟା ଆଗରୁ ନଥିଲା, ମଝି ମଝିକା କଲେ ତାପରେ ସେଇଠୁ ଯେଉଁ ବର କନ୍ୟାକୁ ପସନ୍ଦ କଲେ ତାକୁ ଜବରଦସ୍ତ ସିନ୍ଦୁର ଘଷନ୍ତି ବା ଟାଣି ନିଅନ୍ତି। ସେ ଯଦି କଲା ଠିକ ଘର ବା ଠିକ ବର ନେଇଛି ତାହେଲେ ତାକୁ ସେଇଠି ବାହା କରାଇଦେବେ, ଆପଣ ସବୁ ନେଇ ଆସିବେ। ଆଉ ଯେଉଁଠି ତାଙ୍କର ପସନ୍ଦ ନ ହେବ

0: ଆଉ ଯେଉଁଠି ତାଙ୍କର ପସନ୍ଦ ନ ହବ ସେଇଠୁ ପଣ ତାଙ୍କୁ ଜବରଦସ୍ତ ଆଦାୟ କରିବା ପାଇଁ ଚେଷ୍ଟା କରିବେ, ଆଉ ଝିଅକୁ ବି ସେଠି ରହିବା ପାଇଁ ଦେବେନି।
1: ମୋ ସାର୍ କିଛି ମନେ କରିବେନି, ମନେ କରନ୍ତୁ ମୁଁ ଆପଣଙ୍କ ଝିଅ, ବାପା ହିଁ ମୋତେ ଆପଣ ଯେତେବେଳେ ବିଦାୟ ଦେବେ କ'ଣ କରିବେ?
0: ରାମ ମୁଣ୍ଡକୁ ନେଇ ଆସନ୍ତି, ସେଇଠି ଆମ ଗୋଟାଏ ଦୁଇଟା ଶାଳପତ୍ରର ଖଲି ଥିବ, ଖଲି ନେଇ ଚୁକ୍ତି ଥିବ, ସେଇଠି ଗୋଟିଏ ଚୁକ୍ତିଟାକୁ ସେ ପାଣି ଉପରେ ଢଳା ହେଇଥିବ, ଆର ଚୁକ୍ତିଟା ଭଲ ଥିବ, ସେଇଠି ନେଇକି ସେ ଧନୁସରର ଯେଉଁ ଇଏ ଲୁହା ଅଂଶଟା ଥାଇନି ନା ଆଗରେ,
2: ମୁନଟା
0: ସେଇଟାକୁ ଫୋଡ଼ିଦେବେ, ପାଣି ଆର ଇଏ ଦନାକୁ ଗଡ଼ି ଆସିବ, ଗଡ଼ି ଆସିଲା ବେଳକୁ ସେ ବରକୁ ପ୍ରଥମେ ପିଆଇ ଦେବ ତିନି ଥର, ସେ ଓଡ଼ିଆ କରିବେ। ତାପରେ ଆର ଥର ସେ ବର ଆଉ ଥରେ ତାକୁ ସେ ଧରିବ ଦନାକୁ, ସେ ଉପରେ ତାକୁ ବି ତିନି ଥର ସେ ପିଆଇ ଦେବ।
2: କାହାକୁ ପିଆଇ ଦେବେ?
0: ସେ କନିଆକୁ।
2: ବରକୁ ତିନି ଥର ପିଆଇ ଦିଆଯିବ, କନିଆକୁ ତିନି ଥର ପିଆଇ ଦିଆଯିବ,
0: ତିନି ଥର।
2: ଏଇଟା କାହିଁକି ଦିଆଯାଏ?
0: ଯେଉଁଠି ଜଙ୍ଗଲ ଗଲା, ଫଳମୂଳ ଆଣିଲା, କି ମାଛ ଧରିବା ପାଇଁ ନଦୀ କି ପୋଖରୀ ଗଲା, ସୂଚନା ଦେଖି ଦେବାକୁ ପଡ଼ୁଛି ଯେ ମାନେ ଅଧା ଅଧା ଭାଗ କରି ନେବେ।
2: ଓହୋ, ଯାହା କରିବ ତମର।
0: ଆଉ ତାପରେ କହିବେ ଆମେ ତୁମକୁ ମାଂସ ସବୁ ଦେଇଛୁ, ଆଡ଼ଟାକୁ ଆମକୁ ଫେରେଇଦେବେ।
2: ମନେ କରନ୍ତୁ ଆପଣଙ୍କ ଘରକୁ ଆପଣଙ୍କ ସ୍ତ୍ରୀ ଯେବେ ଆସିଲା ବିବାହ, ସେ ତା ଗୋତ୍ରରେ ରହିଲେ ନା ଆପଣଙ୍କ ଗୋତ୍ରରେ ରହିବ?
0: ଆମ ଗୋତ୍ରରେ ରହିବ, କିନ୍ତୁ ଅନ୍ୟାନ୍ୟ କାମ ଆମେ କରିବା, ଯେଉଁ ଶୁଦ୍ଧ କ୍ରିୟା ଅନ୍ୟାନ୍ୟ ଯେତେ ସବୁ ଖର୍ଚ୍ଚ ବର୍ଚ୍ଚ ଅନ୍ୟାନ୍ୟ ଆମେ ନାଡ଼ୁ ମୁଣ୍ଡା ସବୁ ସବୁ କିଛି କରିବା, କିନ୍ତୁ ସେ ଅସ୍ଥିଟାକୁ ସେମାନଙ୍କୁ ଫେରେଇ ଦେବା ପାଇଁ ପଡ଼ିବ।
2: ତମେ ସେ ଅସ୍ଥିଟା ଫେରିଯିବ ଝିଅର ବାପ ଘର?
0: ହଁ, ଝିଅର ବାପ ଘର,
2: ତାଙ୍କ ଶ୍ମଶାନ।
0: ହଁ,
2: ସେଠି କାହିଁ ଫେରିଯାଏ?
0: ସେଇଟା ଆଗରୁ
2: ଗୋଟେ
0: ବିଧାନ ଅଛି।
2: ସେଠି କ'ଣ ହୁଏ ଅସ୍ଥିଟା?
0: ତାଙ୍କରି ଯେଉଁ ଗୋତ୍ର ସାଙ୍ଗରେ ସେ ଅସ୍ଥିଟା ରହିବ।
3: ସ୍ୱାତି, ଏ ସ୍ୱାତି, କ'ଣ ତମର ହେଲା?
1: ନା କିଛି ନାହିଁ।
3: କୁହ ନା, ତମକୁ ମୋରା
1: ନିଜକୁ ମଉସାଙ୍କ ଝିଅ ପାଖେ ରଖି ଭାବୁଥିଲେ ଝିଅ ବିଦା କଥା, ଅସ୍ଥି ମାସର ମଣିଷଟାକୁ ବିଦା ଦେବାର କଥା କହିଲ ସମ୍ବିତ। କେତେ ଉଚ୍ଚ ଭାବନା ବିଶ୍ୱାସ ଏ ଭୂମିଜ ସମ୍ପ୍ରଦାୟର, କି ଅନ୍ତର୍ବେଦନା ଏମାନଙ୍କ ଭିତରେ ପ୍ରତିଟି ମଣିଷ ପାଇଁ। ତା ନହେଲେ ସେମାନେ କ'ଣ ଝିଅ ବିଦା ବେଳେ କହିପାରନ୍ତେ, ସମୁଦି ଅସ୍ଥି ମାସ ଉଭୟ ଦଉଚୁ, ତମ ଘର କାମ କରିବ, ହେଲେ ଜୀବନ ପ୍ରଦୀପତାର ଲେଭି ଗଲେ ଅସ୍ଥିଟିକୁ ଆମକୁ ଫେରେଇ ଦେବ, ସେ ଏକାନ୍ତ ଆମର।
3: ବୁଝୁଛି ସ୍ୱାତି, ବୁଝୁଛି, ବୁଝୁଛି କି ଗଭୀର ଏମାନଙ୍କର ଜୀବନଧର୍ମୀ ସମ୍ପର୍କ।
1: ବାସ୍ତବିକ ସମ୍ବିତ, ସେମାନେ ହିଁ ତାଙ୍କର ନାମକୁ ସାର୍ଥକ କରିଛନ୍ତି। ଆଚ୍ଛା, ଆମ ଘରେ କୁନି ଛୁଆଟେ ଜନ୍ମ ହେଲେ ଆମର ଯାହା ବିଧିବିଧାନ ଅଛି ତାଙ୍କର କ'ଣ ସେଇଆ?
3: ମାଉସୀ, ଚାହିଁଛ କ'ଣ? ଆପଣଙ୍କ ଝିଅ ପରା କ'ଣ ପଚାରୁଛି? କହିବନି ଆପଣଙ୍କ ଘରେ ଛୁଆଟେ ଜନ୍ମ ହେଲେ କ'ଣ ହୁଏ?
4: ନଦୀ ରେ ନୃତାନ, ନଦୀ ରେ ନୃତା କାତେ ହଇ ଏଇ ଆମାଇନ୍ କୁଡ଼ି ଆମାଇନ୍ ବାବୁ କୁଟି ରେନ୍ କ ବୁନ୍ଧୁ କୁପୁରଲେ ଡାକା କୁଆ
5: ନାଟା ସେଇ ଯେ ଆମର ରହିଛି ନଦିନରେ ହୁଏ, ନଦିନରେ ହୁଏ, ତାଙ୍କର ଖବର ବନ୍ଧୁବାନ୍ଧବଙ୍କୁ ଖବର ଦିଆଯାଏ। ତାଙ୍କର ଆସିଲେ ଆସିଲା ପରେ ଗୋଟିଏ ଜାଗାରେ ସେ ଆପଣଙ୍କର ଖଣ୍ଡ ନାହିଁ କି ଆପଣ ଏଇ ଯେଉଁ କ'ଣ କହୁଛନ୍ତି ଚାଉଳ ଗୁଣ୍ଡର ଇଏରେ ଏଥିରେ ହୁଏ, ସେଠି ତାଙ୍କର ଆସିଲେ ଆସି ତାଙ୍କର ବେଲାରେ ପାଣି ରଖିବେ, ସେ ତାଙ୍କର ଆମ ପୂର୍ବପୁରୁଷଙ୍କ ନାଁରେ ଯାହାକୁ ଆମେ ଇଚ୍ଛା କରୁ ସେ ତାଙ୍କର ତାଙ୍କ ଏହାକୁ ପୁଅଟିଏ ହେଇଥିଲେ ପୁଅଙ୍କର ନାଁରେ ତାଙ୍କର ପକେଇବେ, ଯଦି ହଁ ଚାଉଳ ଦୁଇ ଖଣ୍ଡ ପକେଇବେ, ସେ ବୁଲୁଥିବ ବୁଲୁଥିବ, ଯଦି ସେ ଧରିଗଲା ଦୁଇଟି ମିଶିଗଲା, ହଁ ଏକାଠି ହେଇଗଲା, ତାହେଲେ ସେ ଯାହାଙ୍କ ନାଁରେ ପକେଇଥିଲେ, ମନେ କରନ୍ତୁ ବାକାଇ ସିଂ କି ଚାନ୍ଦା ସିଂ, ସେ ଚାନ୍ଦା ସିଂର ନାଁ ଯଦି ପକେଇ ଦେଇଥିଲେ, ଚାନ୍ଦା ସିଂଙ୍କ ନାଁରେ ଯଦି ମିଶିଗଲା, ତାହେଲେ ସେଇ ତାଙ୍କରି ନାଁ ଅନୁସରଣ ତାଙ୍କୁ ଦିଆଗଲା,
2: ସେଇ ନାଁରେ ତାଙ୍କୁ
5: ନ ମିଶିଲେ ସେଇ ଜିନିଷଟା ହେଇପାରିବନି।
1: ଆଚ୍ଛା ସମ୍ବିତ, ଏମାନଙ୍କର କ'ଣ ମୂର୍ତ୍ତି ପୂଜା ନାହିଁ?
3: ନା, ଏମାନେ କିନ୍ତୁ ଭୂତ ପ୍ରେତ ଯନ୍ତ୍ର ମନ୍ତ୍ରକୁ ବିଶ୍ୱାସ କରନ୍ତି। ଅବଶ୍ୟ ତାଙ୍କର ପର୍ବପର୍ବାଣି ଅନେକ, ଏଇ ଧର ତାଙ୍କର ଫାଲ୍ଗୁନରୁ ବୈଶାଖ ଯାଏ ସାରହୁଲ ପର୍ବ, ମକର ପର୍ବ, ଆଷାଢ଼ ପର୍ବ, କର୍ମା ପୂଜା, ସରାଏ ପର୍ବ ଇତ୍ୟାଦି ବହୁ ପର୍ବପର୍ବାଣି ସେମାନେ ପାଳନ କରନ୍ତି। ପୂଜାପୂଜି, ବଳି, ନାଚଗୀତ ଭିତରେ ତାଙ୍କର ପର୍ବଗୁଡ଼ିକ ଜୀବନ

0: ସମ୍ବିତ, ଏସବୁ ଶୁଣିଲା ପରେ ବ୍ୟକ୍ତିଗତ ଭାବରେ ମୋର କ'ଣ ମନେ ହୁଏ ଜାଣ? ସମଗ୍ର ପୃଥିବୀଟାକୁ ଯଦି ସଙ୍କୁଚିତ କରିଦିଆଯାଏ ତେବେ ତାହା ହିଁ ଭୂମିଜ ସମ୍ପ୍ରଦାୟ ଭିତରେ ସୀମାବଦ୍ଧ ହୋଇ ରହିଯିବ। ଏଇ ସେ ମଉସାଙ୍କ ଆଖିକି ଚାହିଁଲ, ଯେମିତି ସ୍ନେହ ଆଦରରେ ହସି ଉଠୁଛି। ଆମେ କାହିଁ କେତେ ଦୂରରୁ ଆସିଛେ, ଅଥଚ ପରକୁ ନିଜର କରିବାରେ ଏମାନେ କେତେ ସିଦ୍ଧ ହସ୍ତ କହିଲ।
1: ସ୍ୱାତି, ଏଥର ଯିବା, ଆଉ ଟିକେ ପରେ ସନ୍ଧ୍ୟା ହୋଇଯିବ।
0: ହଁ, ଯିବାକୁ ତ ପଡ଼ିବ, ହେଲେ ଯିବାବେଳେ ଏମାନଙ୍କୁ ଜୁହାର ଜଣେଇବା ଛଡ଼ା ଆଉ ଆମ ପାଖରେ ଅଛି କ'ଣ କହିଲ ଦେବାକୁ? ବରଂ ନେଇଯାଉଛୁ ଏମାନଙ୍କ ପାଖରୁ ଅସଂଖ୍ୟ ଭଲ ପାଇବା। ଆସୁଛୁ।

0: ମଲ୍ଲିକା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରଚାରିତ ଓଡ଼ିଶାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
1: ବନ ମଲ୍ଲିକା ଶୁଣିବେ ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ରେ।
0: ପରବର୍ତ୍ତୀ ପର୍ଯ୍ୟାୟ ବାଥୁଡ଼ି ସମ୍ପ୍ରଦାୟ।